ଆକାଶବାଣୀ ପୁରୀ, ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ ପ୍ରଥମ ଦିନ, ଇଂରାଜୀ 2026 ମସିହା ମେ ମାସ 22 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56।

ମିନିଟ୍ 45 ସେକେଣ୍ଡ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

କଲପୁଟେ ଲାଗି ହେବାକୁ ମାଆଙ୍କ ଶ୍ରୀପାଦରେ, ସନ୍ତାନ ଓଠରେ ହସପୁଟେ, ମା ମମତାରେ ଏ ଜୀବନ ସମର୍ପିତ ହେଉ ମାଆଙ୍କ ଶ୍ରୀପୟରେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତଟି। ଗାଇଛନ୍ତି ନନ୍ଦିତା ମହାପାତ୍ର। ଅଞ୍ଜଳି ଭରିଦେଲି ମୋ ଚାଡ଼ି, ଯେତେ ପୂଜା ଫୁଲ ତୁମରି ଚରଣେ, କଲି ମଥାନତ ହୋଇ ଅବନତ, ଭସିଲି ତୁମରେ ଯେତେ ନିରିଜନେ। ଗୀତିକାର ନାରାୟଣ ପ୍ରସାଦ ସିଂ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା 103.4 FM। ପରବର୍ତ୍ତୀ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର, ସେ ଗାଇଛନ୍ତି ଜଗନ୍ନାଥ ଦାସଙ୍କ ଗୀତ ରଚନାରୁ ଜୟ ମଙ୍ଗଳ ଜଗନ୍ନାଥ ଏ ଜୀବ ଦୂର ତହୁଞ୍ଜାତ ଜୟ ଅଜିତ ଅଧିକନ୍ଦ ନୀଲେପ ପରମ ଆନନ୍ଦ।

ପୁରାତନ ଗୀତରଚନାକୁ ଏଥର କଣ୍ଠରେ ସଜାଇଛନ୍ତି ଶାନ୍ତିଲତା ଛୋଟରାୟ। ଝୋଟ ଝୋଟ ଦିଶନ୍ତି ଦିବ୍ୟ ମିରତୀ ଓ ଦିବ୍ୟ ମୃତି ରୂପ ମଘେନ ପଛେ ଲାଗିଛି ଆଗ ପଛେ ବାମ ଡାହାଣରେ ଭିତରେ ବାହାରେ ଜ୍ଞାନ ନେତ୍ରେ କର ବିରତି ହୋ କର ବିରତୀ।

ଆପଣ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ, ସେ ଗାଇଛନ୍ତି ଦୀନକୃଷ୍ଣଙ୍କ ଗୀତ ରଚନାରୁ ଅହେ ନୀଳା ଚଳନାୟକ ଦୀନ ଅକିଞ୍ଚନ ସୁଖଦାୟକ ଚନ୍ଦ୍ରକାନ୍ତିଜୀବେ କମନୀୟ ଠାଣି କଳା କଳେବର କିଜ କମକ ଆର୍ତ୍ତି ଜନଙ୍କର ଆର୍ତ୍ତବିଧ୍ୱଂସନେ ମହାବାହୁ ପ୍ରସାରିଛି କାଳକ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଭକ୍ତି ଦୂର କାର୍ଯ୍ୟକ୍ରମ ଆରାଧନା 103.4 FM। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ବନମାଳୀଙ୍କ ଗୀତ ରଚନାରୁ ଦୁଃଖ ନାଶ ନ ହେ ସୁଖ ନ ପାଇଲି ଦିନେ ବେଳକୁ ବେଳ ତ ପ୍ରବଳ ହେଉଛି ବିଜୁଳି ଚେସନି ଘନେ।

ମହାପ୍ରଭୁଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦିଅନ୍ତୁ। ସେ ନିଶ୍ଚୟ ଏ ଭବସାଗରରୁ ଉଦ୍ଧାର କରିବେ। ଏଥିସହିତ ଭକ୍ତିହିତର କାର୍ଯ୍ୟକ୍ରମ ଆରାଧନାକୁ ଆମେ ଏଇଠି ଶେଷ କରୁଛୁ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶ୍ରୋତାବନ୍ଧୁ, ଏଇ କିଛି ସମୟ ମଧ୍ୟରେ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା।

ସହନଶୀଳତା ଗୋଟିଏ ମହାନ ଆଧ୍ୟାତ୍ମିକ ଭାବଧାରା ଏବଂ ଗୁଣ। ଅନ୍ୟମାନଙ୍କର ମତାମତ ଏବଂ ଭାବଧାରାକୁ ଗ୍ରହଣ ନକଲେ ମଧ୍ୟ ଆମେ ଧୈର୍ଯ୍ୟର ସହିତ ଶୁଣିବା ଏବଂ ବିଚାର କରିବା ଆବଶ୍ୟକ। ସଂସ୍କୃତରେ କୁହାଯାଇଛି, ନାନା ମୁନିନାମ ମତୟୋର ବିଭିନ୍ନା ନାଶୋ ମୁନିର୍ ଯଶ ମତମ ନ ଭିନ୍ନମ, ଅର୍ଥାତ୍ ବିଭିନ୍ନ ଚିନ୍ତାଶୀଳ ଜ୍ଞାନୀ ଲୋକମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି। ଏପରିକି ଯିଏ ଭିନ୍ନ ମତଟିଏ ନ ଦେଉଛି ସେ କିଛି ଭାବୁନାହିଁ, ଚିନ୍ତା କରୁନାହିଁ ବୋଲି ଭାବିବା ଆମର ଉଚିତ। ଭିନ୍ନ ମତ ଜ୍ଞାନ ପାଣ୍ଡିତ୍ୟ ଓ ସ୍ୱାଧୀନ ଚେତାର ପ୍ରତୀକ। ଏହାର ଅର୍ଥ ନୁହେଁ ଯେ ଆମେ କଥା କଥାରେ ଭିନ୍ନ ମତାମତ ପାଇଁ କଳହ ସୃଷ୍ଟି କରିବା। ବିଚାର ବିମର୍ଶ କରିବା ହିଁ ବୁଦ୍ଧିମତାର କାର୍ଯ୍ୟ, କାରଣ ଆମେ ସମସ୍ତେ ଆମର ଜ୍ଞାନ ଶିକ୍ଷା ଏବଂ ବିଚାରରେ ସୀମିତ। କେବଳ ଭଗବାନ ହିଁ ସର୍ବଜ୍ଞ ଏବଂ ଅସୀମ। ଆମେ ସମସ୍ତଙ୍କର ଜ୍ଞାନ ଓ ବିଚାର ଆମର ଶିକ୍ଷା, ବଂଶ, ପରିବାର, ପରିବେଶ, ସମାଜ ଏବଂ ତଜ୍ଜନିତ ମନୋଭାବ ଦ୍ୱାରା ପ୍ରଭାବିତ ହୋଇଥାଏ। ତେଣୁ ଆମର ବିଚାର ଏବଂ ମତ ଆମର ଦୃଷ୍ଟିକୋଣରୁ ଆମକୁ ଭଲ ବା ସର୍ବୋତ୍ତମ ବୋଲି ବୋଧ ହେଉଥିଲେ ହେଁ ସାର୍ବଜନିକ ଦୃଷ୍ଟିରୁ ଅନ୍ୟମାନଙ୍କ ବିଚାରରୁ ତାହା ଯେ ସର୍ବୋତ୍କୃଷ୍ଟ ଏକଥା କହିହେବ ନାହିଁ। ଆମେ କାହିଁକି ଭିନ୍ନ ଭିନ୍ନ ମତ ପୋଷଣ କରୁ? ଏ ବିଷୟରେ ସ୍ୱାମୀ ବିବେକାନନ୍ଦ 1893 ସେପ୍ଟେମ୍ବର 15 ଦିନ କୂପମଣ୍ଡୁକର କାହାଣୀ କହି ସମସ୍ତଙ୍କୁ ଶିକାଗୋରେ ସମତ୍କୃତ କରିଦେଇଥିଲେ। ସାରା ଜୀବନ ଛୋଟିଆ କୂଅଟିରେ ବଢ଼ିଥିବା ବେଙ୍ଗଟିଏ ସମୁଦ୍ର ବା ଅନ୍ୟ କୌଣସି ଜଳାଶୟର ବିଶାଳତା, ବିସ୍ତାର ବା ଗଭୀରତା ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ, ତେଣୁ ସେ ନିଜର ଅଜ୍ଞତାରେ ଅନ୍ୟକୁ ଗ୍ରହଣ କରିପାରେ ନାହିଁ। ଏକଥା କହିବା ପରେ ଶିକାଗୋର ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦ ଶେଷରେ ସୁନ୍ଦର ଏବଂ ଦୃଢ଼ ଭାବରେ କହିଥିଲେ, ବିବାଦ ନୁହେଁ ସହାୟତା, ବିନାଶ ନୁହେଁ ପରସ୍ପରର ଭାବଗ୍ରହଣ, ମତ ବିରୋଧ ନୁହେଁ ସମନ୍ୱୟ ଓ ଶାନ୍ତି। ଏହି ପ୍ରକାର ଚିନ୍ତାଧାରା ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ଏବଂ ଆଦର୍ଶ ହେଉ। ଆମେ କାହିଁକି ଅନ୍ୟମାନଙ୍କ ମତାମତକୁ ସହିପାରୁନାହିଁ? ଏହାର କାରଣ ମୁଖ୍ୟତଃ ଅଜ୍ଞାନ, ଅହଙ୍କାର ବା ଅସହିଷ୍ଣୁତା। ଆମେ ନିଜକୁ ସବ୍ ଜାନ୍ତା ହେ ବୋଲି ଭାବିଲେ ଅନ୍ୟମାନଙ୍କର ମତକୁ ଗ୍ରହଣ କରିପାରୁନାହିଁ। ସେଥିପାଇଁ ନିଜର ଅହଙ୍କାରକୁ ଦୂର କରି ନମ୍ରତାର ସହିତ ଅନ୍ୟର ଭାବଧାରା ଏବଂ ମତାମତକୁ ଅନ୍ତତଃ ବିଚାର କରିବା ଉଚିତ। ବିଷୟଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବା ଉଚିତ। ଯେପରି ଗୋଟିଏ ଗିଲାସରେ ପାଣି ଅଧା ଯାଏ ଭର୍ତ୍ତି ହୋଇଛି, ତାକୁ ଦେଖିଲେ ଜଣେ ତା ଦୃଷ୍ଟିକୋଣରୁ ଅଧା ଭର୍ତ୍ତି ହୋଇଛି ବୋଲି କହିବ, ଆଉ ଜଣେ ଆଉ ଗୋଟିଏ ଦୃଷ୍ଟିକୋଣରୁ ସେହି ପାଣି ଗିଲାସକୁ ଅଧା ଶେଷ ହୋଇଗଲାଣି ବୋଲି ବି କହିପାରେ। ଏହି ସରଳ ଉଦାହରଣରୁ ଆମେ ସହଜରେ ବୁଝିପାରିବୁ ଯେ ଜିନିଷ ବା ବିଷୟ ଏକ ହୋଇଥିଲେ ମଧ୍ୟ ଦୃଷ୍ଟିକୋଣର ଭିନ୍ନତାରୁ ଭିନ୍ନ ରୂପ ବା ବିଚାର ସୃଷ୍ଟି କରିଥାଏ। ତେଣୁ ଗୋଟିଏ ଗିଲାସକୁ ଅଧା ଗିଲାସ ଭର୍ତ୍ତି ବା ଅଧା ଗିଲାସ ଖାଲି ଦୁଇଟି ଯାକ ଭାବରେ ବର୍ଣ୍ଣନା କରାଯାଇପାରେ। ଏହି ଦୃଷ୍ଟାନ୍ତରେ ଜଣକୁ ଠିକ୍ ଏବଂ ଆଉ ଜଣକୁ ଭୁଲ କହିବା ଠିକ୍ ହେବ ନାହିଁ। ଉଭୟ ଠିକ୍, କେବଳ ଦୃଷ୍ଟିକୋଣ ଏବଂ ବିଚାର ଭିନ୍ନ। ସବୁ ଧର୍ମରେ, ସବୁ ଶାସ୍ତ୍ରରେ ଏବଂ ସବୁ ସନ୍ଥ ମହାତ୍ମାମାନଙ୍କ ଜୀବନରେ ଏହି ପ୍ରକାର ସହନଶୀଳତାର ବିଚାର ରହିଛି। କୁହାଯାଇଛି ଯେ ଆମର ସବୁ ବିବାଦ କଳହ ଠିକ୍ ବା ଭୁଲ ମଧ୍ୟରେ ନୁହେଁ, ବରଂ ଗୋଟିଏ ପ୍ରକାର ଠିକ୍ ବିଷୟ ଓ ଆଉ ଗୋଟିଏ ପ୍ରକାର ଠିକ୍ ବିଷୟ ମଧ୍ୟରେ ଘଟେ। ସନ୍ଥ ଲୋକମାନଙ୍କର ବିଚାର ଅହଙ୍କାର ଶୂନ୍ୟ ହୋଇଥିବାରୁ ଏବଂ ବ୍ୟାପକ ଉଦାର ମନୋଭାବର ସୃଷ୍ଟି ହୋଇଥିବାରୁ ଅତ୍ୟନ୍ତ ସହନଶୀଳ ହୋଇଥାଏ। ସବୁ ଧର୍ମର ଅବତାରମାନଙ୍କ ଜୀବନରେ ଏହି ସହନଶୀଳତା ପ୍ରକାଶ ପାଇଥାଏ। ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ କହୁଥିଲେ, ଯତ ମତ ତତ ପଥ। ଦୁଇଟି ଗଛ ସମାନ ନୁହନ୍ତି, ଦୁଇଟି ଫୁଲ ବା ଫଳ ସମାନ ନୁହନ୍ତି, ତେବେ ଦୁଇଟି ମନୁଷ୍ୟ କାହିଁକି ବା ସମାନ ହେବେ? ତେଣୁ ବିଭିନ୍ନତାରେ ହିଁ ଆନନ୍ଦ ଏବଂ ବିଭିନ୍ନତା ହିଁ ପ୍ରକୃତିର ନିୟମ।

0: ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 83ତମ ଭାଗ। କଣ୍ଠଦାନ କରିଛନ୍ତି ସୁରେଶ ୱାଡ଼େକର।
1: ଏପିସୋଡ଼ 83 8 3।

0: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ କବି ପ୍ରସାଦ ମିଶ୍ର।
1: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣାଇଲୁ ଏହାର 83ତମ ଭାଗ। କଣ୍ଠଦାନ କରିଥିଲେ ସୁରେଶ ୱାଡେକର। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶ୍ରୋତାବନ୍ଧୁ ଶୁଣନ୍ତୁ ସୁନ୍ଦର ଭାବପୂର୍ଣ୍ଣ ଭକ୍ତିଗୀତଟି, ଗାଇଛନ୍ତି ସୁଭାଷ ଦାସ।

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଏଇଠି କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ପ୍ରଚାର କରିବ ପୁରୀ ପରିକ୍ରମା, ଉପସ୍ଥାପନ ସୁସ୍ମିତା ଦାସ। 7:55 ଶୁଣିପାରିବେ ସୁପ୍ରଭାତ ପୁରୀ, ହିନ୍ଦୀ କଥାଚିତ୍ର ଗୀତ ଶୁଣାଇବ 8:30। 9:30 ପ୍ରଚାର କରିବ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ପୁରୀ, ଉପସ୍ଥାପନ ସନ୍ତୋଷ କୁମାର ଲେଙ୍କା। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30। ଆଉ ଥରେ ଟିକେ କହି ରଖୁଛୁ, 9:30 ପ୍ରଚାର କରିବୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ପୁରୀ, ଉପସ୍ଥାପନାରେ ରହିବେ ସନ୍ତୋଷ କୁମାର ଲେଙ୍କା। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30। ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ପୂର୍ବାହ୍ନ 10:00। ଅପରାହ୍ନ 5:30 ପ୍ରଚାର କରିବ ଯୁବବାଣୀ, ସନ୍ଧ୍ୟା ଅଧିବେଶନ ଆରମ୍ଭ କରିବ 6:00। 6:10 ଶୁଣିବ ଭକ୍ତି ଗୀତ, ପରେ ପରେ ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15। ତାପରେ 6:20 ଶୁଣିବ ଆଲବମ୍ ଗୀତ। 7:00 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତ। କୃଷି ହାଲଚାଲ ଶୁଣିବାର ସମୟ ରହିଛି 7:30। ଆଲୋଚନାର ବିଷୟ ରହିଛି ଖରାଦିନିଆ ଧାନ ଚାଷ ଓ ମାଛ ଚାଷ। ଅତିଥି ରହିବେ କୃଷକ ସୁନୀଲ କୁମାର ଛେନା। ରାତି 8:10 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ। ଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି ରାତି 10:30। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂରସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟ ଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସ୍ମୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31 ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ 2 ଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା

0: ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଅନ୍ୟମନସ୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
2: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର୍ ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ, ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କ ଠାରେ

0: ହେଲେ ଶିଶୁ ପ୍ରାୟତଃ ଅନ୍ୟ ମନସ୍କ ରହେ, ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ, ମନେ ରଖି ନ ପାରି ବହୁତ କଥା ଭୁଲିଯାଏ, ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନ ଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 ମିନିଟ୍ କରି ବଢ଼େ ଏବଂ 3 ବର୍ଷର ଶିଶୁଟିଏ ମାତ୍ର 15 ମିନିଟ୍ ପର୍ଯ୍ୟନ୍ତ ତାର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତାଠାରୁ କମ୍, ତାକୁ ଦିଆଯାଇଥିବା କାମ ସେ ପୁରା କରିପାରେ ନାହିଁ। ଯେପରିକି ବିଦ୍ୟାଳୟରେ କରାଯାଉଥିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ, ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ। ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ, ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ, ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ, ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ, ଅଧିକାଂଶ ସମୟରେ ଗପ କରୁଥାଏ। କୌଣସି ଗୋଟିଏ ସ୍ଥାନରେ ବସି ଖାଇବା, ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତାର କାମ କରୁଥିଲା ପରି ଲାଗନ୍ତି, ତେଣୁ ସେମାନଙ୍କର ଏ ସମସ୍ୟା ବାପମା ବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3 ବର୍ଷରୁ 6 ବର୍ଷ ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁନଥାଇପାରେ। ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ। ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତାର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ। ବିଦ୍ୟାଳୟ ବା ଘରର ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ ବିଷୟରେ ତାର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେ ଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତାର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତାର ପ୍ରତିଦିନ କାର୍ଯ୍ୟକଳାପ ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତାର ପାଠ କରିବ, ତାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝି ହେଲା ପରି ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଚରିତା ମହାନ୍ତି। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ

98 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍ପରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଙ୍କଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ ସହଭାଗୀ ବୋଲି ବର୍ଣ୍ଣନା କରି ଶ୍ରୀ ରୁବିଓ କହିଛନ୍ତି, ଏହି ଗସ୍ତ କାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ୟୁନିୟନ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମ୍ଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୁଜରାତସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ 3 ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଓ ଭେଣ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟରସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର ଆର୍ଜିକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ 3 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍ପିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ IRCTC 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରି ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ

0: ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ ତିନୋଟି ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ର ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୋଲିସ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜିର ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ସିଂ 2023 ଜୁନ୍ 1 ଠାରୁ ମଣିପୁରର ପୋଲିସ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ବର 139 କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶକ କ୍ଲେୟର ରାଉଲିନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ୍ର ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗସ୍ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରର ଆମ କାର୍ଯ୍ୟକ୍ରମ। ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ 7:25 ବର୍ତ୍ତମାନ ପ୍ରଚାର କରୁଛୁ ପୁରୀ ପରିକ୍ରମା।

0: ଉପସ୍ଥାପନାରେ ଅଛନ୍ତି ସୁସ୍ମିତା ଦାସ।
1: ଶୁଭ ସକାଳ ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ପୁରୀ ପରିକ୍ରମାର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପ୍ରତ୍ୟେକ ପ୍ରଭାତ ନେଇ ଆସି ଗୋଟିଏ ନୂଆ ସମ୍ଭାବନା, ନୂଆ ଚିନ୍ତା ଆଉ ନୂଆ ଚେତନା। ତେଣୁ ସକାଳ କେବଳ ଦିନର ଆରମ୍ଭ ନୁହେଁ, ଏହା ଆମ ଜୀବନକୁ ପୁଣି ଥରେ ସୁନ୍ଦର ଭାବରେ ବଞ୍ଚିବାର ଦେଇଥାଏ ଗୋଟିଏ ଆମନ୍ତ୍ରଣ। ସକାଳ ଆମକୁ ଶିଖାଇଥାଏ ଯେତେ ଅନ୍ଧାର ଥାଉ ପଛେ ଆଲୋକ ଆସିବା ନିଶ୍ଚିତ। ପୁରୀର ସକାଳ ତ ଆହୁରି ଅଧିକ ଭାବମୟ, ସମୁଦ୍ର ତରଙ୍ଗର ମୃଦୁ ଗର୍ଜନ, ବଡ଼ଦାଣ୍ଡରେ ଧୀରେ ଧୀରେ ବଢ଼ୁଛି ଚଞ୍ଚଳତା, ସବୁକିଛି ମିଶି ସକାଳକୁ କରିଦିଏ ଭକ୍ତିମୟ।

0: ଜଗନ୍ନାଥ ଧାମର ସକାଳ କେବଳ ଏକ ସମୟ ନୁହେଁ, ଏହା ଏକ ଅନୁଭୂତି ଯେଉଁଠାରେ ମନ ହୁଏ ଶାନ୍ତ ଆଉ ଆତ୍ମଭକ୍ତିରେ ଭିଜିଯାଏ। ଆସନ୍ତୁ ଶୁଣିବା ଜଣେ ଜଗନ୍ନାଥ ପ୍ରେମୀ ତଥା ଯୁବ ପ୍ରବକ୍ତା ଅଂଶୁମାନ ଜେନାଙ୍କୁ ତାଙ୍କ ପାଇଁ ସକାଳ କ'ଣ।
1: କ୍ଷୀର ଦହି ହେଲା ପରି ପଖାଳ ବାସି ହେଲା ପରି ପ୍ରତିଟି ମୁହୂର୍ତ୍ତ ବାସି ହେଉଛନ୍ତି ଦିନରେ। ଏ ପଦପଙ୍କ୍ତି ବୟାନ କରୁଛି ସମୟ ନିତ୍ୟ ପରିବର୍ତ୍ତନଶୀଳ ଏବଂ ଆମେ ପ୍ରତ୍ୟେକ ଦିନ ନୂତନ ଉତ୍ସାହ ଉଦ୍ଦୀପନାକୁ ଆରମ୍ଭ କରିବା, ଏହା ହେଉଛି ସୃଷ୍ଟିର ଅବଧାରିତ ସତ୍ୟ। ତ ସେଥି ନିମନ୍ତେ ଯେତେବେଳେ ଆମ୍ଭେମାନେ ପ୍ରଥମ ଦିନଟିକୁ ଆରମ୍ଭ କରିଥାଉ, ସେ ସମୟରେ ଯେତେବେଳେ ପ୍ରଥମ ସୂର୍ଯ୍ୟ ଉଦୟକୁ ସଂଦର୍ଶନ କରିଥାଉ ନା, ଆରମ୍ଭ ହୋଇଥାଏ କେବଳ ସକାଳ ନୁହଁ, ଗୋଟେ ନୂତନ ଉତ୍ସାହ। ଆଉ ଯେତେବେଳେ ସୂର୍ଯ୍ୟ ଉଦୟର ସେ ବ୍ରାହ୍ମ ମୁହୂର୍ତ୍ତରେ ଆମ ମଣିମା ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳ ଆଳତୀ ସଂଦର୍ଶନ ହେଇଯାଏ ନା, ଲାଗେ ହେ ମଙ୍ଗଳମୟ ମହାପ୍ରଭୁ ଆଜିର ଦିନଟି ଆପଣଙ୍କ ଶ୍ରୀଚରଣରେ ବିତିଯାଉ, ଆଉ ଆପଣ ଟିକେ ଆପଣଙ୍କର ସେ କୃପା କୈବଲ୍ୟକୁ ବିତରଣ କରନ୍ତୁ ମହାପ୍ରଭୁ, ଯେଉଁ ମହାପ୍ରଭୁ ନିଜେ ହେଉଛନ୍ତି ମଙ୍ଗଳମୟ। ଆଉ ତାଙ୍କର ସେଇ ନୂତନ ସୂର୍ଯ୍ୟ ଉଦୟର ସକାଳର ବ୍ରାହ୍ମ ମୁହୂର୍ତ୍ତରୁ କିନ୍ତୁ ଆଜି ମହାପ୍ରଭୁ ଯେଉଁ ସୂର୍ଯ୍ୟ ଉଦୟ ସଂଦର୍ଶନ କରି ମୁଁ ସକାଳଟି ଆରମ୍ଭ କରିଛି, ସେଥିରେ ମହାପ୍ରଭୁ ଆପଣଙ୍କର ବି ସେଇ ମଙ୍ଗଳମୟ ମହାପ୍ରଭୁଙ୍କର ମଙ୍ଗଳ ଆଳତୀକୁ ସଂଦର୍ଶନ କରିଛି ମହାପ୍ରଭୁ। ଏତିକି ଆପଣଙ୍କ ପାଖେ ପ୍ରାର୍ଥନା କରୁଛି ମହାପ୍ରଭୁ, ଆପଣଙ୍କ ଶ୍ରୀଚରଣ ଟିକେ ଆଶ୍ରା ଦେଇ ଦିଅନ୍ତୁ, ଆଉ ମହାପ୍ରଭୁ ପ୍ରତିଟି ଜନ୍ମରେ ମୋତେ ଏମିତି ଓଡ଼ିଆ କରି ଜନ୍ମ ଦିଅନ୍ତୁ, ଏତିକି ଆପଣଙ୍କ ପାଖେ ବିନତି ପ୍ରାର୍ଥନା।
0: ଶ୍ରୋତାବନ୍ଧୁ, ରେଡିଓ ଆଉ ଆମ ସହର ପୁରୀ ଏଇ ଦୁଇଟିର ସମ୍ପର୍କ ଠିକ୍ ସମୁଦ୍ର ଆଉ ତରଙ୍ଗ ପରି ସଦା ଜୀବନ୍ତ, ସଦା ଆତ୍ମୀୟ। ପୁରୀ କେବଳ ଏକ ସହର ନୁହେଁ, ଏହା ହେଉଛି ଏକ ଭାବନା, ଆଉ ରେଡିଓ କେବଳ ଏକ ମାଧ୍ୟମ ନୁହେଁ, ଏହା ସେଇ ଭାବନାର ସ୍ୱର। ଶ୍ରୋତାବନ୍ଧୁ ଆମ ସହିତ ଅଛନ୍ତି ବର୍ତ୍ତମାନ ଗୋଟେ ସେଲୁନରେ ଜଣେ ଭାଇ, ଚାଲନ୍ତୁ ତାଙ୍କ ସହିତ ଆମେ କଥା ହେବା। ଆଉ କେମିତି ଅଛନ୍ତି ଆପଣ?
2: ଭଲ ଅଛି।
0: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦିଅନ୍ତୁ।
2: ମୋ ନାଁ ଅଜୟ କୁମାର ବାରିକ, ମୋର ସେଲୁନ ଦୋକାନ, ଘର ମାର୍କଣେଶ୍ୱର ସାହି।
0: ଆମେ ଏପଟେ ଯାଉ, ଆପଣ ସବୁବେଳେ ରେଡିଓ ଶୁଣୁଥାନ୍ତି, ରେଡିଓ ଆପଣ କେବେଠୁ ଶୁଣୁଛନ୍ତି?
2: ଆଜ୍ଞା, ମୁଁ ପିଲାବେଳରୁ ମୁଁ ରେଡିଓ ଶୁଣିଛି। ମୁଁ ଆଜ୍ଞା ସେ ଯେତେବେଳେ 150 ଥିଲା ରେଡିଓ, ମୁଁ ସେତେବେଳୁ ଆଜ୍ଞା ଶୁଣି ଆସୁଛି ଆଜ୍ଞା, 1980 ମସିହାରୁ। ଆଜ୍ଞା,
0: ରେଡିଓ କେମିତି ଆପଣଙ୍କୁ ଲାଗେ? ଆକାଶବାଣୀର ସମସ୍ତ ପ୍ରୋଗ୍ରାମ ଆପଣ ଶୁଣନ୍ତି?
2: ସବୁ କିଷାନ ବାଡ଼ି ଫିସାନ ବାଡ଼ି ସବୁ ମୁଁ ଆଜ୍ଞା ଶୁଣେ ଆଜ୍ଞା ଏଇ ଦୋକାନରେ ଉପରେ, କିନ୍ତୁ ମୋତେ ବହୁତ ରେଡିଓ ଭାରି ପସନ୍ଦ। ସେ ସବୁ ଆଜ୍ଞା ଗୀତ ତ ଶୁଣୁ, ପ୍ରୋଗ୍ରାମ ଶୁଣୁ, ନ୍ୟୁଜ୍ ଶୁଣୁ, ସବୁ ଶୁଣୁ ଆଜ୍ଞା, ବହୁତ ଭରସା ଆଜ୍ଞା। ସବୁ ତ ପ୍ରଥମରୁ ତ ଆଜ୍ଞା ରେଡିଓ, ଆଉ ଦୁନିଆରେ କ'ଣ ଥିଲା ଆଜ୍ଞା।
0: ମୋତେ ଟିକେ କୁହନ୍ତୁ ଆପଣଙ୍କ ସକାଳ ଦିନଚର୍ଯ୍ୟା କେମିତି ଆପଣଙ୍କର କଟେ?
2: ବହୁତ ଭଲରେ, ପ୍ରଭୁ ମୋର ସବୁ କିଛି ଭଲରେ କଟେଇଛନ୍ତି, କିଛି ପ୍ରଭୁଙ୍କୁ ମୋର କିଛି ଅସୁବିଧା କରୁନି।

0: ପାଖରେ ସବୁବେଳେ ପ୍ରଭୁ ଜଗନ୍ନାଥ ମୋତେ ସବୁବେଳେ ଘଣ୍ଟ ଘୋଡ଼େଇ ରଖିଛନ୍ତି।
1: ସକାଳୁ ଆପଣ ଯେତେବେଳେ ଆସନ୍ତି ମାନେ ନିତ୍ୟକର୍ମ ସାରି ସବୁଦିନ ତ ଇନକମ୍ ସମାନ ନୁହେଁ, ଦିନବାର ଅନୁସାରେ ବିଭିନ୍ନ ପ୍ରକାରର
0: ଯେତେବେଳେ ବେପାର ଆଜ୍ଞା ନଥାଏ ପ୍ରଭୁଙ୍କୁ ସେତେବେଳେ ମୁଁ ଶୁଣା କରେ, ପ୍ରଭୁ କେମିତି ମୁଁ ଆଜି ମୋ ଫ୍ୟାମିଲି ମେଣ୍ଟେନାନ୍ସ କରିବି, ସେଥିପାଇଁ ମୁଁ ସବୁବେଳେ ପ୍ରଭୁଙ୍କୁ ଡାକେ ଆଉ ସେଥିପାଇଁ ପ୍ରଭୁ ମୋର କିଛି ବେଳେ ଅସୁବିଧା କରୁନାହାନ୍ତି, ମୋତେ ବହୁତ ଭଲ ରଖିଛନ୍ତି। ଆଜ୍ଞା ମୋ ମାଆଙ୍କର ଭାରି ଦେହ ଖରାପ ହେଇଥିଲା, ମୋ ମାଆଙ୍କର ବ୍ଲଡ଼ ବାନ୍ତି ହେଲା, ମୁଁ ସେଥିପାଇଁ ମୁଁ ଜଗନ୍ନାଥଙ୍କୁ ଡାକିଲି ମୋ ମାଆଙ୍କର କେମିତି ଭଲ ହେଇଯିବ ବୋଲି, ସେଇଥିରେ ମୁଁ ଅନୁଭବୀ କୋଟି କୋଟି ନମସ୍କାର ତାଙ୍କୁ।
1: ଆମ ସହିତ କଥା ଆପଣଙ୍କୁ କେମିତି ଲାଗିଲା?
0: ବହୁତ ଖୁସି ଲାଗିଲା, ବହୁତ ଆନନ୍ଦ ଲାଗିଲା, ଆଜି ମୁଁ ଏ ଜାଗା ଉପରେ ପହଞ୍ଚିଛି, ବହୁତ ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।

0: ନିର୍ମାଣ ଶେଷ ପରେ ଆରମ୍ଭ ହୋଇଛି ତିନି ରଥର ଅଖ ନିର୍ମାଣ କାର୍ଯ୍ୟ। ତା ସହିତ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚୌପଟ ହୋଇ ସେଥିରେ ଉଭୟ ପଟରେ ମୁଙ୍ଗାଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ଫ୍ରେମ। ଏହି ଫ୍ରେମ୍ର ଉଭୟ ପାର୍ଶ୍ୱରେ କୁକୁଡ଼ା ଦ୍ୱାରା ସଂଯୁକ୍ତ ହେବ ପାର୍ଶ୍ୱ ଦଣ୍ଡା। ପାଞ୍ଚ ଦଣ୍ଡାର ଆଗ ଏବଂ ପଛରେ ଗରଗର ପଡ଼ି ଉଠିବ ଚାରି ନାହାକା। ଚାରି ନାହାକାର ଚତୁଃପାର୍ଶ୍ୱରେ ଉଠିବ ଚଉଦ ନାହାକା। ଏହାପରେ ତିନି ରଥର ଭୂଇ ସ୍ଥାପନ। ଏହି କ୍ରମରେ ତିନି ରଥ ମୁଖ୍ୟ ମହାରଣାଙ୍କର ମାର୍ଗଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତିଶୀଳ ହୋଇଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଏବେ ଆସନ୍ତୁ ଶୁଣିବା ଅନୁଭୂତିରେ ଶ୍ରୀ ଜଗନ୍ନାଥ। ଜୟ ଜଗନ୍ନାଥ ମ୍ୟାଡାମ, କେମିତି ଅଛନ୍ତି?
1: ବହୁତ ଭଲ।
0: ଆପଣଙ୍କର ସ୍ୱଳ୍ପ ପରିଚୟ ଟିକେ ଆମକୁ ପ୍ରଦାନ କରନ୍ତୁ।
1: ମୁଁ ପ୍ରଭାସିନୀ ମିଶ୍ର, ଶିକ୍ଷୟିତ୍ରୀ, ସମ୍ପାଦିକା ଦିବ୍ୟ ଦର୍ଶନ, ସାହିତ୍ୟିକା, ସମାଜସେବିକା।
0: ମ୍ୟାଡାମ, ପୁରୀରେ ତ ଆପଣଙ୍କର ଘର, ତ ପୁରୀକୁ ନେଇ ଆଉ ଜଗନ୍ନାଥ ମନ୍ଦିରକୁ ନେଇ କଣ ଆପଣଙ୍କର ଅନୁଭୂତି ରହିଛି ଟିକେ ଆମ ସହିତ ଆପଣ ବାଣ୍ଟିବେ?
1: ବହୁତ ଅଛି ଅନୁଭବ ତାଙ୍କୁ ନେଇକିରି। ଗୋଟେ ଛୋଟିଆ ଅନୁଭବଟିଏ କହିବି। ତ ମୋର ଝିଅ ଛୋଟ ହେଇଥାଏ, ମୁଁ ଏବେ ବି ମୋର ମାନେ ଲୋମ ଟାଙ୍କୁରି ଉଠୁଛି। ତ ରିକ୍ସାରେ ଆମେ ଯାଉଥିଲୁ ମା ଝିଅ, ଆମର ଯୋଉ ଘର ଠାରୁ ଶ୍ରୀବିହାର ରାସ୍ତା, ସେଇ ଛକରୁ ଯେତେବେଳେ ITI ଛକ ଯାଇ ଯାଇଛୁ, ଅଟୋ ଗୋଟେ ଆସିଲା, ମାନେ ମାଡ କରିଦେ ଆମ ଦେହରେ ଘସି ହେଇକି ଆସିଲା ଯେ ଆମେ ମା ଝିଅ ମାନେ ପୁରା ଉଠିଗଲୁ ଏତେ ଉଚ୍ଚରେ, ଯାହାକି ମୋ ବ୍ୟାଗ ଯୋଉ ଥିଲା ଭ୍ୟାନିଟି କାନ୍ଧରେ ସିଏ କେତେ ବାଟରେ ଛିଟିକି ପଡ଼ିଲା। ଆମେ ତ ଭାବିଲୁ ବୋଧେ ଆମେ ଆଉ ଆଜି ନଥିବୁ, ବୋଧେ ଆମ ମା ଝିଅଙ୍କର କିଛି ବି ହେଇନି, କାନ୍ଧରୁ ବ୍ୟାଗ ଛିଟିକି ପଡ଼ିଛି, ଖୋଜି ଖୋଜି ପାଇଲୁ। ତ ସେ ରିକ୍ସାବାଲାର ହାତ ଟିକେ ଘସି ହେଇଯାଇଥିଲା, ରକ୍ତ ମାଂସ ମାନେ ଦେଖାଯାଉଥିଲା। ସେ କହିଲା, ହଁ ଆଜ୍ଞା ଚାଲନ୍ତୁ ଚାଲନ୍ତୁ, ମୁଁ ଏଥିରେ ନେଇଯିବି। ମୋତେ ଦେଖିକି ଦୁଃଖ ଲାଗିଲା, ଏତେ ବଡ଼ ବିପଦରୁ ଆମେ ରକ୍ଷା ପାଇଲୁ, ଆମର କିଛି ହେଇନି, ଆଉ ଇଏ ରିକ୍ସାବାଲାଟାରେ ଏମିତି ହାତ ହେଇଯାଇଛି, ଆମେ କୁଆଡ଼େ ଯିବୁ? ତାଙ୍କୁ କହିଲି, ତମେ ରିକ୍ସାଟା ଧରିକି ଯାଇପାରିବ କି ଏ ଛକ ଯାଏଁ? ନା ହଁ ଯାଇପାରିବା, ଆପଣ ବସନ୍ତୁ। ମୁଁ ନା ଆମେ ଜମା ବସିବୁନି। ମୁଁ ସେ ଛୋଟ ଝିଅଟାକୁ ବି କାଖେଇ କାଖେଇ ଚଲେଇକିରି ନେଇକି ଗଲି ଛକଟିକି। ମେଡିସିନ ଦୋକାନରୁ ତାଙ୍କୁ ଯାହା ଯାହା ଇଞ୍ଜେକ୍ସନ ମେଡିସିନ ସବୁ ଦେଲି, ଖାଇବାକୁ ଦେଇ ଖାଇବାକୁ ସେଇଠି ଦେଲି। ମୁଁ ତାକୁ କହିଲି ଯେ ମେଡିସିନ ଷ୍ଟୋରକୁ ଯେ ତାଙ୍କୁ ଦେଇଦିଅନ୍ତୁ, ଶୁଖିବା ପର୍ଯ୍ୟନ୍ତ ଯେତିକି ମେଡିସିନ ଦରକାର ଦେଇଦିଅନ୍ତୁ, ସମସ୍ତଙ୍କ ଆତ୍ମାରେ ସେ ପରମାତ୍ମା ଥାନ୍ତି। ଗୋଟେବେଳେ ପଡ଼ିଗଲେ କହିଲେ, ମା ତମ ପାଖରେ ମୁଁ ମାଆଙ୍କୁ ଦର୍ଶନ କରୁଛି। ମାନେ ସେ କଥା ଭାବିଲା ବେଳକୁ ଯେହେତୁ ମାନେ ମୁଁ କହୁନି, ମୁଁ ଔଷଧ ଦେଲେ ସେ ସାହାଯ୍ୟର କଥା କହୁନି, ମୁଁ କହୁନି ଭଗବାନ ଆମକୁ ଯେତେ ବଡ଼ ବିପଦରୁ ଆମେ ଯେତେ ଜୋରେ ସେ ମାନେ ଦୁର୍ଘଟଣା ଘଟେଇ ଯାଇଥିଲା, ଆମର ଅବସ୍ଥା କ'ଣ ହେଇଥାନ୍ତା? ଭଗବାନ ଆମର କିଛି ବି ଟିକେ ମାନେ କରିନାହାନ୍ତି। ସେଇ କଥା ମୁଁ ଭାବିଲା ବେଳକୁ ମୁଁ ଲୋମ ଟାଙ୍କୁ ଯାଉଛି। ଆଉ ସେ ଜଗତନ୍ନାଥ ପ୍ରକୃତରେ ତାଙ୍କୁ ଯିଏ ଭାବରେ ଭକ୍ତିରେ ଭଜିଛି, ସିଏ ପାଇଛି, ନିଶ୍ଚିନ୍ତ ପାଇବ।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ,
1: ଧନ୍ୟବାଦ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz। ଆରମ୍ଭ କରୁଛୁ ଭକ୍ତି ଗୀତର

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: କାର୍ଯ୍ୟକ୍ରମର ଶେଷ ଗୀତଟି ଶିଳ୍ପୀଙ୍କ କଣ୍ଠରେ

ଆରମ୍ଭରୁ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଜିକା ବିଷୟରେ। ଆଜି ହେଉଛି ଶୁକ୍ରବାର, ବୃଷ ଆଠ ଦିନ, ରାଷ୍ଟ୍ରୀୟ ଜ୍ୟେଷ୍ଠ ପ୍ରଥମ ଦିନ, ଶ୍ରୀମନ୍ଦିରରେ ଜଳକ୍ରୀଡ଼ା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି, ସନ୍ଧ୍ୟା 5:04 ପରେ ଅଷ୍ଟମୀ ତିଥି ହେବ। ଅଶ୍ଳେଷା ନକ୍ଷତ୍ର ଆଉ ଇଂରାଜୀ 2026 ମସିହା ମେ ମାସ 22 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ସକାଳର ସୂର୍ଯ୍ୟୋଦୟ ହୋଇଥିଲା 5:12:37 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:14:11। ତେବେ ଶ୍ରୋତାବନ୍ଧୁ, ଏତେ ଗଲା ଆଜି ପଞ୍ଜିକାର ଦିନ, ବାର, ତିଥି, ମାସ, ବର୍ଷ, ରାଶି, ନକ୍ଷତ୍ର କଥା। ଏଥର ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଶ୍ରୋତାବନ୍ଧୁ, ଆଜି ହେଉଛି ଜୈବ ବିବିଧତା ପାଇଁ ଆନ୍ତର୍ଜାତୀୟ ଦିବସ। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣିକନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଷୟିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଏହାକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ।

ଆପଣ ଶୁଣୁଛନ୍ତି ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ ରେ ଶ୍ରୋତା ବନ୍ଧୁ, ଏବେ ଚାଲିଛି ପୁରୁଷୋତ୍ତମ ମାସ। ଏହା ମେ ମାସ 17 ତାରିଖରୁ ଆରମ୍ଭ ହୋଇଛି, ଶେଷ ହେବ ଜୁନ୍ ମାସ 15 ତାରିଖରେ। ଏହି ମାସରେ ଯେଉଁ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ସହିତ ଭଗବତ ସ୍ମରଣ କରିଥାନ୍ତି, ଦାନ ଜପ ହୋମ ଗୁରୁ ପୂଜନ ସ୍ୱାଧ୍ୟାୟ ପିତୃତର୍ପଣ ଦେବାର୍ଚ୍ଚନା କରିଥାନ୍ତି, ସେସବୁ ଅକ୍ଷୟ ହୋଇଥାଏ। ହଁ ଶ୍ରୋତା ବନ୍ଧୁ, ଶ୍ରୀମନ୍ଦିର ଭିତରେ ମା ବାଟମଙ୍ଗଳାଙ୍କ ସମ୍ମୁଖରେ ପୂଜା ପାଉଛନ୍ତି ପୁରୁଷୋତ୍ତମ ବରାହ ନାରାୟଣ। ଏଠାରେ ନାରାୟଣ ପଦ୍ମାସନରେ ବସିଥିବା ବେଳେ ବାମ ପାର୍ଶ୍ୱରେ ରହିଥାନ୍ତି ଭଗବାନ ବରାହଙ୍କ ମୂର୍ତ୍ତି। ଏହି ମନ୍ଦିରଟି କେବଳ ମଳ ମାସରେ ଖୋଲାଯାଏ, ଅନ୍ୟ ସମୟରେ ଏହି ମନ୍ଦିରର ଦ୍ୱାର ବନ୍ଦ ରହିଥାଏ। ଆଉ ହଁ, ମଳ ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ବୋଲି ଶାସ୍ତ୍ର ମତ ରହିଛି। ଅନେକ ଭକ୍ତ ଏହି ପୁରୁଷୋତ୍ତମ ମାସରେ ବ୍ରତ ରଖିଥାନ୍ତି, ଦିନକୁ ଗୋଟିଏ ଲେଖାଏଁ ଫଳ, ଏହିପରି ମାସକୁ 30 ଫଳ ଭୋଗ ଲଗାଇ ପୁଷ୍ପ ଅର୍ପଣ କରି ଦୀପ ଜଳାଇଥାନ୍ତି, ଭଗବାନ ବରାହ ନାରାୟଣଙ୍କ ଦର୍ଶନ କରି ଅଶେଷ ପୁଣ୍ୟ ଅର୍ଜନ କରିଥାନ୍ତି। ଆପଣ ଶୁଣୁଛନ୍ତି ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ଆସନ୍ତୁ ଜାଣିବା ଐତିହାସିକ ଜାତୀୟ ଘଟଣାବଳୀରୁ କିଛି। ଉଣେଇଶହ 1940 ମସିହାରେ ଭାରତୀୟ କ୍ରିକେଟ୍ ଇତିହାସର ସର୍ବଶ୍ରେଷ୍ଠ ଅଫ୍ ସ୍ପିନ୍ ବୋଲର ଏରାପଲ୍ଲୀ ପ୍ରସନ୍ନ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। 1770 ମସିହାରେ ସତୀପ୍ରଥା ଏବଂ ବାଲ୍ୟ ବିବାହ ବିରୋଧରେ ନିରନ୍ତର ଅଭିଯାନ ପାଇଁ ଜଣାଶୁଣା ଭାରତୀୟ ସାମାଜିକ ସଂସ୍କାରକ ରାଜା ରାମମୋହନ ରାୟ ଜନ୍ମଗ୍ରହଣ କରିଥିଲେ। ଆଜି ପାଇଁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ଆପଣ ଶୁଣୁଛନ୍ତି 103.4 ଏଫ୍ଏମ୍ ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

ସୁପ୍ରଭାତ ଶ୍ରୋତା ବନ୍ଧୁ, ସ୍ଟୁଡ଼ିଓ ଗଡ଼ିରେ ସମୟ ବର୍ତ୍ତମାନ ସକାଳ 8:30। ଆଜିର ଏହି ସୁନ୍ଦର ସକାଳକୁ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତ ସହିତ। ଟ୍ୟୁନ୍ କରି ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀ।

ଶ୍ରୋତାବନ୍ଧୁ ଆସନ୍ତୁ ନେବା କାର୍ଯ୍ୟକ୍ରମର ଏହି ସୁନ୍ଦର ଗୀତଟି ମିଲତେ ମିଲତେ ହସି ବଧିଓମି ଦିଲ ଖୋ ଗୟା ତୋ କ୍ୟା କରୋଗେ ଯୁଗଳକଣ୍ଠ ଗୀତକୁ ସଜାଇଛନ୍ତି ବିପିନ ଶେଷଦେବା ଏବଂ ଅନୁରାଧା ପୌଡ଼ୱାଲ। ତାହେଲେ ଆସନ୍ତୁ ନେବା ଏହି ସୁନ୍ଦର ଗୀତଟି କାର୍ଯ୍ୟକ୍ରମ ଆରମ୍ଭରୁ।

0: ଚାମ୍ପିୟନ ଆସିଲେନି ଏପର୍ଯ୍ୟନ୍ତ
1: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା
2: କଣ ହଉଛି
0: ବିଲ୍ ହଉଛି ଚାଲ ତୁ କାଢ଼ ଦେ ପିନ୍ ଦେ
2: ଆପଣ
3: ଶୁଣୁଛନ୍ତି

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଶ୍ରୋତାବନ୍ଧୁ, ଏଥର ଆସନ୍ ଶୁଣିବ କାର୍ଯ୍ୟକ୍ରମର ଶେଷ ଗୀତଟି କହିଁ ପ୍ୟାର ନା ହୋ ଜୟ କଥାଚିତ୍ରର ଏ ଟାଇଟଲ ସଙ୍ଗଟିକୁ। ଇଏ ଦିଲ ପତା ଇଏ ତୁଝେ କ୍ୟା ହୁଆ ତୁ ହେ କ୍ୟା ବେକରା ରେତନା କହିଁ ପ୍ୟାର ନା ହୋ ଜୟ ଯୁଗଳ କଣ୍ଠର ଗୀତଟିକୁ ଗାଇଛନ୍ତି କୁମାର ଶାନୁ ଏବଂ ଅଲକା ୟାଗ୍ନିକ।

ଓ ଆମେ ଏଇଠି ରଖୁଛୁ। ପୁଣି କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥା ଚିତ୍ର ଗୀତ ଆପଣଙ୍କ ପାଇଁ ନେଇ ଆସିବୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ପୂର୍ବାହ୍ନ 10ଟାରେ। ଆପଣ ଟ୍ୟୁନ୍ କରି ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଏଇ କିଛି ସମୟ ମଧ୍ୟରେ।

ଏଇ ଯେମିତି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ ଚନ୍ଦନ ଯାତ୍ରା। ପ୍ରଥମେ ବାହାର ଚନ୍ଦନ, ଯେଉଁଠି ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ଅନ୍ୟ ଦେବାଦେବୀମାନେ ନରେନ୍ଦ୍ର ପୁଷ୍କରିଣୀକୁ ବିହାର ପାଇଁ ଯାଆନ୍ତି। ଜଳରେ ନୌକା ବିହାର, ଚନ୍ଦନର ଶୀତଳତା ଓ ଭକ୍ତଙ୍କ ଉଲ୍ଲାସ।

କିନ୍ତୁ ଏହି ଲୀଳା କ'ଣ କେବଳ ଉତ୍ସବ ମାତ୍ର? ନା, ଏହା ଆମକୁ ଗୋଟିଏ ଗଭୀର କଥା କହିଯାଏ। ମହାପ୍ରଭୁ ସ୍ୱୟଂ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ପାଖକୁ ଆସନ୍ତି। ମନେ ହୁଏ କହୁଛନ୍ତି, ମୁଁ ଯଦି ତୁମ ପାଖକୁ ଆସିପାରିବି, ତୁମେ କାହିଁକି ଅନ୍ୟର ଦୁଃଖକୁ ବୁଝିବାକୁ ଯାଇପାରିବ ନାହିଁ। ବାହାର ଚନ୍ଦନ ଆମକୁ ଶିଖାଏ, ଜୀବନ କେବଳ ନିଜ ପାଇଁ ନୁହେଁ, ସମାଜ ସହ ମିଶିବା, ଲୋକଙ୍କ ସୁଖ ଦୁଃଖରେ ସାଥି ହେବା, ଏହି ହେଉଛି ମାନବତା। ଏବଂ ତାପରେ ଆସେ ଭିତର ଚନ୍ଦନ। ଏକୋଇଶ ଦିନ ମନ୍ଦିର ଭିତରେ ନିରବ ଭାବରେ। ମନେ ହୁଏ ମହାପ୍ରଭୁ ପୁଣି ଆମକୁ କହୁଛନ୍ତି, ବାହାର ଜଗତ ସହ ମିଶିବା ଯେତେ ଜରୁରୀ, ନିଜ ମନକୁ ଶାନ୍ତ ରଖିବା ମଧ୍ୟ ସେତିକି ଜରୁରୀ। ଆଜି ଆମ ଜୀବନ କେତେ ବ୍ୟସ୍ତ, ଦୌଡ଼, ପ୍ରତିଯୋଗିତା, ଅଶାନ୍ତି, ଅହଙ୍କାର। କିନ୍ତୁ ଚନ୍ଦନ ଯାତ୍ରା କହେ, ଚନ୍ଦନ ଯେପରି ଶୀତଳତା ଦିଏ, ସେହିପରି ମଣିଷ ମନରେ ମଧ୍ୟ ଦୟା, କ୍ଷମା ଓ ପ୍ରେମର ଶୀତଳତା ରହିବା ନିତାନ୍ତ ଆବଶ୍ୟକ।

ହଁ ଶ୍ରୋତା ବନ୍ଧୁ, କେବେ କେବେ ଭାବନ୍ତୁ ଆମେ କେତେ ଲୋକଙ୍କ ମନକୁ ଶୀତଳତା ଦେଉଛୁ। ଆମ କଥା, ଆମ ବ୍ୟବହାର କାହାର ହୃଦୟକୁ ଶାନ୍ତି ଦେଉଛି କି? ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବୋଧେ ଏହି କଥା ଶିଖାଏ। ବାହାରେ ସେବା, ଭିତରେ ସାଧନା, ବାହାରେ ପ୍ରେମ, ଭିତରେ ଶାନ୍ତି, ଏବଂ ଜୀବନର ସତ୍ୟ ସୁନ୍ଦରତା ବୋଧେ ଏହି ଦୁଇଟି ସନ୍ତୁଳନରେ ଲୁଚି ରହିଛି। ଆସନ୍ତୁ ଏହି ଚନ୍ଦନ ଯାତ୍ରାରେ ଆମେ ମଧ୍ୟ ନିଜ ମନରେ ଥିବା କ୍ରୋଧକୁ ଚନ୍ଦନର ଶୀତଳତା ଦେବା, ଅହଙ୍କାରକୁ ଭକ୍ତିରେ ଭିଜାଇବା ଏବଂ ମଣିଷକୁ ମଣିଷ ଭାବେ ଭଲ ପାଇବା ଶିଖିବା। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଏତିକି ସେଇ ଜଗତ ନିୟନ୍ତାଙ୍କ ପାଦପଦ୍ମ ତଳେ କାମନା କରୁଛୁ।

0: ଆଶା କରେ ଆପଣଙ୍କୁ ଆମ ଶ୍ରୋତାଙ୍କର ଅନୁରୋଧର ଗୀତଟି ନିଶ୍ଚୟ ପସନ୍ଦ ଆସିଥିବ। ଆକାଶବାଣୀ ପୁରୀ କେନ୍ଦ୍ରର 103.4 FM ଆପଣମାନେ ଶୁଣୁଛନ୍ତି ହ୍ୟାଲୋ ଆକାଶବାଣୀ ପୁରୀ। ଏ କାର୍ଯ୍ୟକ୍ରମର ପରବର୍ତ୍ତୀ କଲର କିଏ ଅଛନ୍ତି ତାଙ୍କୁ ଆସନ୍ତୁ ଶୁଣିବା। ହ୍ୟାଲୋ ଆକାଶବାଣୀ ପୁରୀ
1: ଗୋପପୁରା ନିଶ୍ଚିନ୍ତ କହିଲି କଥା କହୁଛି ଚନ୍ଦ୍ରକାନ୍ତ ପୃଷ୍ଟି।
0: ଆଚ୍ଛା ଚନ୍ଦ୍ରକାନ୍ତ ଭାଇ ଆପଣଙ୍କ ଗାଁ ହଉଛି ଗୋପପୁର। আচ্ছা আপনার অঞ্চল কিভাবে প্রাকৃতিক সৌন্দর্যের ভরা কন কন সব সেটি প্রকৃতির কন শোভারাজি দেখি মিলে
1: আমার গাঁরে আমার এটি গোটে আমার দুর্গা মন্দির দুর্গা মন্দির শিব মন্দির তারিণী মন্দির তারিণী মন্দির অসহিত আমার এটি নেমাল গোটে ঠাকুর এটি অচ্যুতানন্দ মহাপুরুষ ସେଇଟା ଆମ ନିଶ୍ଚିନ୍ କୋଲିରୁ 5 କିଲୋମିଟର ଆଗକୁ ଗଲେ ପଡିବ। ଆଉ ସେଇଟା ମଧ୍ୟ ବହୁତ ଫେମସ ଆଉ ବହୁତ ଦର୍ଶନୀୟ ସ୍ଥାନ ସେଇଟା। ଆଉ ଠାକୁରଙ୍କର ଜ୍ୟେଷ୍ଠ ପୁନେଇରେ ସେ ଯାତ୍ରା ହୁଏ, ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନେମାଳ ଯୋଉ ଯାତ୍ରା ହୁଏ ଜ୍ୟେଷ୍ଠ ପୁନେଇରେ ହୁଏ ସେ ଯାତ୍ରାଟା ଦେବସ୍ନାନ ପୂର୍ଣ୍ଣିମାରେ।
0: ସେଇ ଅଞ୍ଚଳରେ ଆପଣ ଯେମିତି କହିଲେ ଆପଣଙ୍କର ମନ୍ଦିର ରାଜି ବହୁତ ଅଛି ବୁଲିବା ପାଇଁ ତୀର୍ଥ ସ୍ଥାନ ବହୁତ ଅଛି, କିନ୍ତୁ ପ୍ରାକୃତିକ ଶୋଭା ରାଜି କଣ ଅଛି ଯେମିତି ନଦୀ ପାହାଡ
1: ନଦୀ ମଧ୍ୟ ଅଛି। ହ୍ୟାଲୋ
0: କୋଉ ନଦୀ ଆପଣ?
1: ଆମର ଚିତ୍ରତଳା ନଈ ଅଛି, ନଦୀ ଅଛି, ଆଉ ତା ସହିତ ଝାଉଁବଣ ଗଛ ହରିକା ସବୁ ଅଛି। ଆଉ କିନ୍ତୁ ଏହା ପାହାଡ ନାହିଁ ଏଠି, ଆଉ କିନ୍ତୁ ସେଇ ନଈ ଅଛି, ଆଉ ସେଇ ନଈ ଆଉ ଗଛ ଅଛି, ଲୋକମାନେ ମଧ୍ୟ ଆସନ୍ତି ଆଉ ଭିଚି ମଧ୍ୟ ବଣଭୋଜି ମଧ୍ୟ ନୂଆ ବର୍ଷ।
0: ଆଚ୍ଛା ବଣଭୋଜି ମଧ୍ୟ ହୁଏ ନୂଆ ବର୍ଷରେ, ବହୁତ ବଢିଆ। ତେବେ ଏଇ ଯୋଉ ପ୍ରାକୃତିକ ଶୋଭାରାଜି ଏଗୁଡିକ ଯୋଉ ସହରୀକରଣ ସେଇଟା ଆପଣଙ୍କ ଗାଁକୁ କେତେ ବ୍ୟାପିଛି ଆପଣ ଭାବୁଛନ୍ତି?
1: ସହରୀକରଣର ପ୍ରଭାବ ତ ସବୁଆଡେ ରାସ୍ତା ଘାଟ ସବୁ ହେଇଗଲାଣି କଂକ୍ରିଟ ରାସ୍ତା, ଯାହାଫଳରେ ଗଛ ମଧ୍ୟ ରାସ୍ତା କଡରୁ କିଛି ମାତ୍ରାରେ କଟା ଯାଉଛି। ଯୋଉ ଆମର ସହରୀକରଣ ହଉଛି ରାସ୍ତା ହଉଛି ଓସାରିଆ, ସେଥିପାଇଁ ଟିକେ ଗଛ ଫଛ କଟା ହଉଛି, ଯାହାଫଳରେ ଟିକେ ଖରାଦିନେ ଟିକେ
0: ନିଶ୍ଚିତ

0: ଗ୍ରୀଷ୍ମର ପ୍ରଭାବ ଅଧିକ ଅନୁଭବ କରୁଥିବେ, ତେଣୁ ରାସ୍ତା ଯେତିକି ଚଉଡ଼ା ହେଉଛି ନିଶ୍ଚିତ ଭାବରେ ସାଇଡ଼ରେ ସରକାରୀ ବା ଅନବାଦୀ ଜାଗା ନିଶ୍ଚିତ ରହୁଥିବ, ଯୋଉଠି ସରକାରଙ୍କ ସ୍ତରରେ ହଉ ବା ଆପଣଙ୍କ ସ୍ତରରେ ହଉ ଆପଣ ଗଛପତ୍ର ଲଗେଇ ପାରିବେ।
1: ନିଶ୍ଚିନ୍ତ ଆମେ ବି ସବୁ ବର୍ଷ ଆମର ଗଛ ଲଗା ହୁଏ ଆମର ସବୁ ରାସ୍ତା ମାନଙ୍କରେ, ଆମର ଗୋଟେ ଅଛି କ୍ଲବ, ନିର୍ମାଣ କ୍ଲବ ଅଛି, ସେଟା ଆମେ ସବୁ ପିଲା ଆମେ ଯାଇକି ଆମେ ସେଠି ଗଛ ଲଗାଉ। ବର୍ଷା ଦିନ ଆସିଲେ ଆମେ ଗଛ ଲଗାଉ, ଗଛ ଲଗେଇ ଆରମ୍ଭ କରୁ, ଷ୍ଟାର୍ଟ କରୁ।
0: ବାସ ଏବେ ଠାରୁ ଗଛ ଚାରା ପ୍ରସ୍ତୁତ କରନ୍ତୁ, କାହିଁକି ନା ଆଉ କିଛି ମାସର ଅନ୍ତରରେ ବର୍ଷା ଆସିବ ଏବଂ ନିଶ୍ଚିତ ଭାବରେ ଆପଣ ସେଇ ଯୋଉ ପୂର୍ବ ସବୁଜିମା ଫେରେଇ ଆଣିବେ, କାହିଁକି ନା ପ୍ରାକୃତିକ ସୌନ୍ଦର୍ଯ୍ୟ ଠାରୁ ଆଉ ସୌନ୍ଦର୍ଯ୍ୟ କିଛି ନାହିଁ।
1: ତା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲେ ମାନେ ମଣିଷର ଟିକେ ବଞ୍ଚିବା ବହୁତ ସୁବିଧାଜନକ ହୁଏ ଆଉ ବହୁତ ମାନେ ଆରାମଦାୟକ ହୁଏ।
0: ଗଛ ନଥିଲେ ନିଶ୍ଚିତ ଭାବରେ ଆମର ଜୀବନ ଦୁଃସହ ହୋଇପଡିବ। ତେବେ ଆସନ୍ତୁ ଆଜିର ଏ କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିବା। କଣ ଶୁଣିବେ ଆମର କାର୍ଯ୍ୟକ୍ରମରେ ଆଜି?
1: ମତେ ଗୋଟେ ଶୁଣେଇଦେବେ କବି କୁଜି, ଯୋଉ ଆମର କୟାମତ ଫିଲ୍ମର କବି ମୁଜୁକ ହସାଏ କବି ମୁଜୁକ ରୁଲାଏ ବୋ ଲେଡ଼କି ବହୁତ ୟାଦେ ଆସିଏ।
0: ଶୁଣାଉଛୁ ଆପଣଙ୍କ ପସନ୍ଦର ଗୀତଟି, ଫୋନ କରିଥିବାରୁ ବହୁତ ଧନ୍ୟବାଦ। ରହିଲୁ ଭାଇ, ନମସ୍କାର।
1: ନମସ୍କାର।

ଏତେବେଳେ ଯାଇ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା ଏବଂ ଆମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ହେଇପାରେ, ତଥାପି ସେ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତଟିଏ ଯଦି ଆସିବାକୁ ଚାହିଁବ ସେ ମନା କରିବେ କାହିଁକି? ଭକ୍ତର ଭଗବାନଙ୍କ ସହ ମିଳନ ହେବ, ଏହି ମିଳନ ହିଁ ସତ୍ୟ ଆଉ ଚିରନ୍ତନ। କେତେ ଆଶା କେତେ ଆକାଂକ୍ଷା ନେଇ ଘରୁ ଆସିଥାଏ ଭକ୍ତଟିଏ ନିଜର ପ୍ରାଣପ୍ରିୟ ଠାକୁରଙ୍କୁ ଦେଖିବା ପାଇଁ। ଏହି ନୀଳଚକ୍ର ପ୍ରାୟ ବାଟମଙ୍ଗଳ ପର୍ଯ୍ୟନ୍ତ ଦେଖାଯାଏ।

ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିସାରିବା ପରେ ବେଢ଼ା ପରିକ୍ରମା କରି ଆସି ପହଞ୍ଚିଥାନ୍ତି ପାତାଳେଶ୍ୱର ମନ୍ଦିର ପାଖରେ। ସେଇଠୁ ଦର୍ଶନ କରନ୍ତି ଶ୍ରୀମନ୍ଦିର ଉପରେ ଥିବା ନୀଳଚକ୍ରକୁ। ଭକ୍ତର ଆଖିରୁ ପଲକ ପଡ଼େ ନାହିଁ, ଆନନ୍ଦ ବିଭୋର ହୋଇ ଚାହିଁ ରହିଥାଏ। କୃପାଭିକ୍ଷା କରେ, ଦୁଃଖ ଜଣାଏ ନୀଳଚକ୍ରକୁ, କୁହେ ମୋର ସମସ୍ତ ଦୁଃଖକୁ ନୀଳଚକ୍ରରେ ଛେଦନ କର ପ୍ରଭୁ। ଆଉ ନୀଳଚକ୍ର ମଧ୍ୟ ଭକ୍ତଙ୍କୁ କୃପାଭରା ଦୃଷ୍ଟିରେ ଚାହିଁ ରହିଥାନ୍ତି, ଯେପରିକି ଭକ୍ତଟିର ସବୁ ଦୁଃଖକୁ ଖଣ୍ଡନ କରିବେ ଆଉ ଅଖଣ୍ଡ ଆନନ୍ଦ ପ୍ରଦାନ କରିବେ।

ଶ୍ରୋତା ବନ୍ଧୁ, କହିଲେ ଦେଖି ନୀଳଚକ୍ରରେ ଫରଫର ହୋଇ ଉଡ଼ୁଥିବା ପାନା ଦେଖିଲେ କିଏ ଖୁସି ନ ହୁଏ? ଏହାକୁ ପତିତ ପାବନ ପାନା କୁହାଯାଏ। ଲାଗେ ସତେଜ ପରି ପ୍ରଭୁ କହୁଛନ୍ତି, ପତିତ ପାବନ ପାନା ଯେପରି ଆନନ୍ଦରେ ଉଡ଼ୁଛି, ଠିକ୍ ସେମିତି ପ୍ରଭୁ ଶରଣରେ ଆସି ଦିବ୍ୟ ଆନନ୍ଦ ଲାଭ କର। ତାମସିକ ଭାବକୁ ଦୂରେଇ ଦେଇ ସାତ୍ୱିକ ଭାବକୁ ଆଦରି ନିଅ। ସତରେ କେତେ ମହାନ ଆମର ଏହି ନୀଳଚକ୍ର! ସମସ୍ତ ପାପ କାଳିମାକୁ ଖଣ୍ଡନ କରି ସ୍ନେହ ପ୍ରେମର ଡୋରିରେ ବାନ୍ଧି ହେବାକୁ ଯେପରି ସନ୍ଦେଶ ଦେଉଛି।

ପ୍ରଭୁ ହେଉଛନ୍ତି ଆମ ଜୀବର ଜୀବନ, ଆମ ପ୍ରାଣର ପ୍ରାଣ, ନିରାଶ୍ରୟର ସେ ଆଶ୍ରୟ, ନିଶ୍ୱର ସେ ସର୍ବସ୍ୱ, ନିର୍ଦ୍ଧନର ସେ ଧନ, ସମସ୍ତଙ୍କର ସେ ସାହା ଭରସା। ଯାହାର ଯେତେ ବଡ଼ ସମସ୍ୟା ଥାଉ ନା କାହିଁକି, ତାଙ୍କରି ପାଖରେ ଶରଣ ନେଲେ ସବୁ ସମସ୍ୟାର ସମାଧାନ ହୋଇଯାଏ, କାରଣ ସେ ହିଁ ସବୁ ସମସ୍ୟାର ସମାଧାନ।

ତାଙ୍କୁ ବିପଦ ଆପଦରେ ଯିଏ ଯେତେବେଳେ ଡାକିଛି ସେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ସେ ପରା ଭକ୍ତର ଅଧୀନ ଭାବର ଠାକୁର ନୀଳଚକ୍ର ହିଁ କହିଦିଏ ଭକ୍ତମାନଙ୍କୁ, ଆସ ପ୍ରଭୁଙ୍କୁ ଦର୍ଶନ କରି କୃପା ଭିକ୍ଷା ଲାଭ କର।

ତେବେ ଶ୍ରୋତାବନ୍ଧୁ ଶେଷରେ ଦୁଇ କହି ରଖୁଛି, ନୀଳଚକ୍ରଙ୍କର ଆଶୀର୍ବାଦ ସମସ୍ତଙ୍କ ପାଇଁ ହେଉ କଲ୍ୟାଣକର, ସମସ୍ତଙ୍କ ଅନ୍ତରରେ ଦିବ୍ୟ ଚେତନା ଜାଗ୍ରତ ହେଉ। ଶ୍ରୋତାବନ୍ଧୁ, ଆମେ ଏମିତି କଥା ହେବା ଆଉ ଆଉ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭୀ।

ଶ୍ରୀକ୍ଷେତ୍ର ସୁରଭି ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆମେ ଏଥିରେ ଆପଣଙ୍କୁ ପ୍ରଥମେ ଶୁଣାଇଲୁ ଓଡ଼ିଆ କଥାଚିତ୍ର ଗୀତ। ଏଥର ସମୟ ହୋଇଛି ହିନ୍ଦୀ କଥାଚିତ୍ର ଗୀତ ଶୁଣିବାର, କିନ୍ତୁ ତା ପୂର୍ବରୁ ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଶ୍ରୋତାବନ୍ଧୁ, ଆଜି ହେଉଛି ଜୈବ ବିବିଧତା ପାଇଁ ଆନ୍ତର୍ଜାତୀୟ ଦିବସ। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଷୟିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବ ଜଗତକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଆଉ ହଁ ଶ୍ରୋତାବନ୍ଧୁ, କିନ୍ତୁ ବର୍ତ୍ତମାନ ସମୟରେ ଜଙ୍ଗଲ କାଟିବା, ପ୍ରଦୂଷଣ ଓ ପରିବେଶ ଅସନ୍ତୁଳନ ପାଇଁ ଅନେକ ପ୍ରଜାତି ନଷ୍ଟ ହେବାକୁ ବସିଲେଣି। ସେଥିପାଇଁ ତ ପ୍ରକୃତିର ସୁରକ୍ଷା ଆଉ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଏଇଠି ଟିକେ ଗୋଟେ ସୂଚନା କହି ରଖୁଛୁ। ଆକାଶବାଣୀ ମହାନିର୍ଦ୍ଦେଶକ କଥିତ ଶବ୍ଦ ବିଭାଗ ଏବଂ ପ୍ରସାରଣ ବାର୍ତ୍ତାରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆଗ୍ରହ କରାଯାଇଛି। ଜୁଲାଇ ମାସ 31 2026 ମସିହା ସୁଦ୍ଧା 18 କମ୍ ବୟସର ପିଲାମାନେ ଯେଉଁମାନେ ସାହସିକତା, ସାମାଜିକ ସେବା, କଳା ଓ ସଂସ୍କୃତି, ବିଜ୍ଞାନ, ଯାନ୍ତ୍ରିକ ଜ୍ଞାନକୌଶଳ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି, ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର PMRBP ହେଉଛି ଏକ ସମ୍ମାନଜନକ ଜାତୀୟ ପୁରସ୍କାର। ନାମାଙ୍କନ ଅଥବା ସ୍ୱୀକୃତିପତ୍ର କେବଳ ଅନ୍ଲାଇନ୍ ଦ୍ୱାରା ଦି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ବା https://awards.gov.in ରେ ଆବେଦନ କରିପାରିବେ। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି 31/7/2026। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି 103.4 FM ରେ ଶ୍ରୀକ୍ଷେତ୍ର ସୁରଭୀ।

ଶୁଣୁଥିଲି କଣ୍ଠେ କଥା ଚିତ୍ର ଗୀତ କଣ୍ଠଦାନ କରିଥିଲେ ସୁନିଧି ଚୌହାନ ଏବଂ ଆନନ୍ଦ ରାଜ ଶହନାନ୍ଦ। ଏଥର ଶୁଣନ୍ତୁ କହୁନା ପ୍ୟାର ହେ କଥା ଚିତ୍ର ଗୀତ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲଗା ୟାଜ୍ଞିକ।

ଶ୍ରୀକ୍ଷେତ୍ର ସୁରଭି ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଇଠି କହି ରଖୁଛୁ ଏକ ବିଶେଷ ସୂଚନା। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ପାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆଗ୍ରହ କରାଯାଇଛି। 31 ଜୁଲାଇ 2026 ମସିହା ସୁଦ୍ଧା 18 ବର୍ଷରୁ କମ୍ ବୟସର ପିଲାମାନେ ଯେଉଁମାନେ ସାହସିକତା, ସାମାଜିକ ସେବା, କଳା ଓ ସଂସ୍କୃତି, ବିଜ୍ଞାନ, ଯାନ୍ତ୍ରିକ ଜ୍ଞାନକୌଶଳ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି, ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର PMRBP ହେଉଛି ଏକ ସମ୍ମାନଜନକ ଜାତୀୟ ପୁରସ୍କାର। ନାମାଙ୍କନ ଅଥବା ସ୍ୱୀକୃତିପତ୍ର କେବଳ ଅନ୍ଲାଇନ୍ ଦ୍ୱାରା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ବା https://awards.gov.in ଆବେଦନ କରିପାରିବେ। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି 31 ଜୁଲାଇ 2026। ସୂଚନାଟି ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି।

ଆଜିରାତ ମଧ୍ୟ ଆସନ୍ତୁ ଜାଣିବା ଐତିହାସିକ ଜାତୀୟ ଘଟଣାବଳୀରୁ କିଛି। 1999 ଓଡ଼ିଶାର ଚାନ୍ଦିପୁର ପରୀକ୍ଷା ପରିସରରୁ ଭାରତର ସ୍ୱଦେଶୀ ମଧ୍ୟବର୍ତ୍ତୀ ରେଞ୍ଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର

ଶ୍ରୋତ ବନ୍ଧୁ, ଆମେ କଥା ହେଉଥିଲେ ଐତିହାସିକ ଜାତୀୟ ଘଟଣାବଳୀରୁ କିଛି। ତେବେ ଏଠି କହି ରଖୁଛୁ, 2010 ମସିହାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ 812 ମ୍ୟାଙ୍ଗାଲୋର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ରନ୍ୱେକୁ ଅତିକ୍ରମ କରିବା ଦ୍ୱାରା 158 ଜଣଙ୍କର ମୃତ୍ୟୁ ଘଟିଥିଲା।

ଶ୍ରୋତାବନ୍ଧୁ, 1545 ମସିହାରେ ସୁର ସାମ୍ରାଜ୍ୟର ପ୍ରତିଷ୍ଠାତା ତଥା ରୁପିଆର ପରିଚୟ ଦେଇଥିବା ଶେରଶା ସୁରୀଙ୍କର କଲାନାସରା ଦୁର୍ଗରେ ସାଂଘାତିକ ବିସ୍ଫୋରଣ ପରେ ମୃତ୍ୟୁ ହୋଇଥିଲା।

0: में लिए या अष्टाचंगा खेलते हुए पूरी छुट्टियां बीत जाती थी। बिल्कुल नहीं बुरी होती गर्मियां, बल्कि हर मौसम का अपना महत्व होता है। हम तो बस ये कह रहे हैं कि गर्मियों से बचने के जो साधन हम पहले कर पाते थे, अब वो नहीं कर पाते, क्योंकि बहुत सारे पेड़ नहीं हैं, बहुत सारी बातें कम हो गई हैं, और जो जीवन का रुख बदला है तो उसमें बहुत सारी चीज़ें जीवन से गायब हो गई हैं। तो उन्हीं के बारे में हम बात कर रहे हैं। गर्मियां तो आना ज़रूरी है, क्योंकि मौसम का चक्र कैसे पूरा होगा। एक और श्रोता कह रहे हैं कि बचपन में मिट्टी के घर को गोबर लीपकर ठंडा किया जाता था। मटके के नीचे बालू और गीला कपड़ा उड़ाकर ठंडा रखा जाता है। बचपन में सबसे ठंडा गाय के गोहाल में लगता था। ओहो, ये तो उन्होंने नई बात बताई। वैसे एक और श्रोता कह रहे हैं कि हर वर्ष वृक्षारोपण कार्यक्रम चलता है, लेकिन उसका नतीजा अभी तक नहीं निकल पा रहा है, पता नहीं क्यों। भाई, पेड़ लगाने के साथ साथ पेड़ों की देखभाल भी तो करनी ज़रूरी होती है, और छाया देने वाले पेड़ बड़े तक बड़े होने में तो थोड़ा समय लग ही जाता है। एक श्रोता कह रहे हैं कि जून की तपिश ने तो जैसे, जून तो नहीं भाई, ये तो मई चल रहा है, मई की इस तपिश ने तो, हम इसको सही करके पढ़ लेते हैं, जैसे पूरे शहर को बंधक बना लिया है। सूरज देवता सुबह होते ही अपना रौद्र रूप लेकर निकल पड़ते हैं, मानो किसी से पुराना बदला ले रहे हों। दोपहर की तो बात ही छोड़िए, शाम ढलने के बाद भी दीवारें आग उगलती हैं। ठंडे पानी से नहाओ तो लगता है खोलते हुए कुएं में डुबकी लगा ली। पंखे और कूलर भी अब हार मान चुके हैं, वो तो भी बस गर्म हवा के थपेड़े ही बांट रहे हैं। पेड़ पौधे बेजान होकर सिर झुकाए खड़े हैं, और परिंदे छाँव की तलाश में भटक रहे हैं। यहाँ पर इन्होंने मौसम की बात कही है। एक और श्रोता कह रहे हैं कि पर प्राकृतिक सिस्टम में हम लोग क्या कर सकते हैं, यही है कि आम का पना पिए, सतुआ खाएं।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
2: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଇ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
1: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ

0: ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ BSF ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूँ।
0: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ BSF ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ HD ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ଆବଶ୍ୟକସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ AIADMK ସାଂସଦ CV ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ସେହି 2 ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ July 1 ୱାଶିଂଟନ DC ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମର 16 ବିଧାନସଭାର ବାଚସ୍ପତି ଭାବେ 7 କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ UDF, ବାମଦଳ ଏବଂ BJP ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ UDF ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ July 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSEର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। CBSE ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2 ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା

0: ବାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1ରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। IPL କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅବୈଧ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ IPL କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds discussion with President of Cyprus Nikos Christodoulidis in New Delhi, says India and Cyprus aim to double investment flows in next 5 years. Election Commission announces biennial elections for 24 Rajya Sabha seats from 10 states on the 18th of next month. Supreme Court to hear plea against CBSE's 3-language compulsory study for Class 9 students from July the 1st. IMD issues red alert for severe heat wave over Uttar Pradesh, Madhya Pradesh and Vidarbh till tomorrow. And in IPL cricket, Sunrisers Hyderabad to take on Royal Challengers Bengaluru in Hyderabad this evening. India and Cyprus exchanged several agreements in different areas, including establishing a joint working group on counter-terrorism, innovation and technology, higher education and research, and cultural cooperation in New Delhi today. Prime Minister Narendra Modi held discussion with President of Cyprus Nikos Christodoulidis on strengthening bilateral cooperation across a wide spectrum of areas. They also exchanged views on issues of regional and global importance, including cooperation in multilateral fora. In his joint statement, Prime Minister Narendra Modi said the friendship between India and Cyprus is not only strong but also future-oriented. He said over the past decade, investment from Cyprus to India has nearly doubled. He said with the India-European Union Free Trade Agreement, numerous new possibilities have emerged and the trust between the two countries has increased. Mr. Modi added that India and Cyprus aim to double investment flows again in the next 5 years.
2: भारत यूरोपियन यूनियन फ्री ट्रेड एग्रीमेंट से तमाम नई संभावनाएं बनी हैं। इसका लाभ उठाते हुए हम अगले 5 वर्षों में इस इन्वेस्टमेंट को फिर से डबल करने का लक्ष्य रख रहे हैं और इस संकल्प को साकार करने के लिए आज हम अपने विश्वसनीय संबंधों को एक स्ट्रेटेजिक पार्टनरशिप के रूप में एलिवेट कर रहे हैं।
1: प्राइम मिनिस्टर मोदी सेड ड्यूरिंग द मीटिंग दे आल्सो डिस्कस्ड ग्लोबल इश्यूज।
2: भारत और साइप्रस के बीच यह स्ट्रेटेजिक पार्टनरशिप दोनों देशों के फाइनेंशियल और सर्विसेज हब को जोड़कर कॉमर्स के लिए कैपिटल अनलॉक करेगी। यह साइप्रस के इंफ्रास्ट्रक्चर, एनर्जी और एग्रीकल्चर सेक्टर में भारतीय कंपनीज के लिए नए अवसर प्रदान करेगी और भारत के तेजी से बढ़ते शिपिंग और मैरिटाइम क्षेत्रों में नया

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ

0: ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ମୃତ୍ୟୁ ହୋଇଛି। 4 ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4,00,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
2: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯେଉଁ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯେଉଁ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହେଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯୋଉ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯୋଉ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM ରେ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଖଣ୍ଡରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆରମ୍ଭ କରୁଛୁ ଆଜିର ସନ୍ଧ୍ୟା ଅଧିବେଶନ। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମରୁ ଆଜି ଆସନ୍ତୁ ଶୁଣିବା ଏହି କ୍ରମରେ ଏହାର 1290ତମ ଅଧ୍ୟାୟ।

0: ତାରିଖକୁ ଇଣ୍ଟରନ୍ୟାସନାଲ ଡେ ଫର ବାୟୋଲୋଜିକାଲ ଡାଇଭର୍ସିଟି ଡେ ଭାବେ ପାଳନ କରାଗଲା ଏବଂ ସେବେଠାରୁ ପ୍ରତିବର୍ଷ ମେ 22ରେ ଏହି ଦିନ ପାଳନ କରାଯାଏ।
1: ହଁ ଭକ୍ତି, ଆଉ ତମେ ଜାଣିଛ ଏହି ଦିବସ ପାଳନ କରିବା ପଛରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଆଉ ସବୁଠାରୁ ମହତ୍ୱପୂର୍ଣ୍ଣ କାରଣ ହେଉଛି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଆଜିର ସମୟରେ ମଣିଷ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ କାଟୁଛି, ପରିବେଶକୁ ପ୍ରଦୂଷଣ କରୁଛି, ଯେଉଁଥିପାଇଁ ଅନେକ ପଶୁପକ୍ଷୀ ଏବଂ ଗଛଲତା ଧୀରେ ଧୀରେ ଲୋପ ପାଇବାକୁ ବସିଲେଣି। ଆଉ ଏହି ବିପଦ ବିଷୟରେ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ।
0: ହଁ ବିଷ୍ଣୁପ୍ରିୟା, ପୃଥିବୀରେ ସମସ୍ତ ଜୀବ ପରସ୍ପର ସହ ପରସ୍ପର ଉପରେ ନିର୍ଭରଶୀଳ। ଯଦି ଗୋଟିଏ ପ୍ରଜାତି ନଷ୍ଟ ହୋଇଯାଏ, ତେବେ ତାର ପ୍ରଭାବ ଯେମିତି ହେଲେ ମଣିଷ ସମାଜ ଉପରେ ମଧ୍ୟ ପଡିବ। ଆମକୁ ଯଦି ଖାଦ୍ୟ, ଭଲ ପବନ, ସ୍ୱଚ୍ଛ ପାଣି ମିଳୁଛି, ତାହା କେବଳ ହିଁ ଏଇ ଜୈବ ବିବିଧତା ଯୋଗୁଁ ହିଁ। କହିବାକୁ ଗଲେ ପ୍ରକୃତିର ଭାରସାମ୍ୟ ରକ୍ଷା କରିବା ପାଇଁ ଏବଂ ଆସନ୍ତା ପିଢି ପାଇଁ ଏକ ସୁନ୍ଦର ପୃଥିବୀ ଛାଡି ଯିବା ପାଇଁ ଏହି ଦିବସର ସଂକଳ୍ପ ନିଆଯାଇଛି। ତେବେ ଶ୍ରୋତା ବନ୍ଧୁ, ଆଗକୁ ତ କଥା ହେବା, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନବା ରୋଜା ଚଳଚ୍ଚିତ୍ରର ଏହି ଗୀତଟି।

0: ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟରେ ମଣିଷ ନିଜର ସ୍ୱାର୍ଥ ଏବଂ କଥାକଥିତ ବିକାଶ ନାଁରେ ପ୍ରକୃତିର ସବୁଠାରୁ ଅଧିକ କ୍ଷତି କରିଚାଲୁଛି। ସହରୀକରଣ, କଳକାରଖାନା ଏବଂ ଆଧୁନିକ ଜୀବନଶୈଳୀ ଯୋଗୁଁ ଆମର ଜୈବ ବିବିଧତା ମାନେ ବାୟୋଲୋଜିକାଲ ଡାଇଭର୍ସିଟି ଖୁବ୍ ଶୀଘ୍ର ନଷ୍ଟ ହେବାରେ ଲାଗିଛି।
1: ହଁ ଶ୍ରୋତାବନ୍ଧୁ, ଜଙ୍ଗଲ କ୍ଷୟ ବା ଡିଫରେଷ୍ଟେସନ ବଡ଼ ବଡ଼ ରାସ୍ତାଘାଟ, ରେଳ ଲାଇନ, ଆପାର୍ଟମେଣ୍ଟ ଏବଂ ଡ୍ୟାମ ନିର୍ମାଣ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ହେକ୍ଟରରେ ଜଙ୍ଗଲ କଟାଯାଉଛି। ଜଙ୍ଗଲ ହେଉଛି ବିଭିନ୍ନ ପଶୁପକ୍ଷୀଙ୍କର ଏକ ଘର। ସେମାନଙ୍କର ବାସସ୍ଥଳୀ ନଷ୍ଟ ହେବା ଦ୍ୱାରା ଅନେକ ବିରଳ ପ୍ରଜାତିର ଜୀବଜନ୍ତୁ ସବୁଦିନ ପାଇଁ ଲୋପ ପାଇଗଲେଣି ଏବଂ ଅନେକ ବନ୍ୟଜନ୍ତୁ ସହରମୁହାଁ ହେଉଛନ୍ତି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଏବଂ ନିଷ୍ପତ୍ତି ପରେ ମଧ୍ୟ ଗଛ କଟା ହେବାର ଦୃଶ୍ୟ ଏବେ ବି ଦେଖିବାକୁ ମିଳୁଛି। ତା ସହ ଆମ ଜନସାଧାରଣ ମଧ୍ୟ ଏହି ପ୍ରତି କୌଣସି ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉନାହାନ୍ତି, ଯେଉଁଥିପାଇଁ ଜଙ୍ଗଲ କ୍ଷୟ ବନ୍ଦ ହେବା ଜାଗାରେ ଆହୁରି ବଢିବାରେ ଲାଗିଛି।
0: ହଁ ଭକ୍ତି, ଆମ ଓଡ଼ିଶାରେ ମଧ୍ୟ ଦେଖିବାକୁ ଗଲେ ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ସୀମାରେ ଥିବା ସିଜିମାଳି ଜଙ୍ଗଲକୁ ଖଣିଜ ଖନନ ପାଇଁ ସଫା କରିବାର ଯୋଜନା ଚାଲିଛି, ଯେଉଁଥିପାଇଁ ସେଠାରେ ବସବାସ କରୁଥିବା କନ୍ଦ ଆଦିବାସୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି। ସିଜିମାଳି ଜଙ୍ଗଲ ଯଦିଓ ରିଜର୍ଭ ଫରେଷ୍ଟ ଏରିଆ ଅନ୍ତର୍ଭୁକ୍ତ, ତାପରେ ମଧ୍ୟ ଏହାକୁ କ୍ଷୟ କରିବା ପାଇଁ କିଛି ଘରୋଇ ସଂସ୍ଥା ଲାଗିଛନ୍ତି।
1: ହଁ ବିଷ୍ଣୁପ୍ରିୟା, ଆମେ ଏହି ବିକାଶ ନାଁରେ ବିନାଶ କରିଚାଲିଛେ। କହିବାକୁ ଗଲେ କଳକାରଖାନାରୁ ନିର୍ଗତ ବିଷାକ୍ତ କେମିକାଲ ଏବଂ ଆମେ ବ୍ୟବହାର କରୁଥିବା ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ଯୋଗୁଁ ମାଟି, ପାଣି ଓ ପବନ ସବୁ ପ୍ରକାର ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ବର୍ତ୍ତମାନ ସମୟରେ ତମେ ଦେଖିଥିବ କୋରାପୁଟ ଜିଲ୍ଲାରେ ଥିବା ରେଡ୍ ମଡ୍ ପଣ୍ଡ ଏହାର ସବୁଠାରୁ ବଡ଼ ଉଦାହରଣ। କଳକାରଖାନାରୁ ବାହାରୁଥିବା ବିଶୁଦ୍ଧ ପଦାର୍ଥ ଦାମନଯୋଡ଼ିରେ ଥିବା ସାବରୀ ନଦୀର ପାଣିକୁ ବିଷାକ୍ତ କରିଦେଉଛି, ଯେଉଁଥିପାଇଁ ପାଣିର ରଙ୍ଗ ଏବେ ନାଲି ପଡିବା ସହ ପାଣି ଶୁଖିବାରେ ମଧ୍ୟ ଲାଗିଛି। ସେଥିପାଇଁ ଏହାକୁ ରେଡ୍ ମଡ୍ ପଣ୍ଡ ମଧ୍ୟ କୁହାଯାଉଛି। ହେଲେ ସେତିକି ନୁହେଁ, ନଦୀ କୂଳରେ ବାସ କରୁଥିବା ଆଦିବାସୀ ଲୋକେ ମଧ୍ୟ ବିଭିନ୍ନ ପ୍ରକାରର ଚର୍ମ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି।
0: ଆଉ ଜାଣିଛ ସବୁଠାରୁ ମଜା କଥା କ'ଣ? ଆମ ଭଳି କିଛିଟା ପର୍ଯ୍ୟଟକ ଭାବୁଛନ୍ତି ଯେ ଏଇ ରେଡ୍ ମଡ୍ ପଣ୍ଡ ହେଉଛି ପ୍ରକୃତିର ଗୋଟେ ଦାନ ବା ପର୍ଯ୍ୟଟନ ସ୍ଥଳୀ, କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଏହା ପ୍ରଦୂଷଣର ଗୋଟେ ରୂପରେଖ ବୋଲି। ମଣିଷର ଅତ୍ୟଧିକ ଗାଡି ମଟରର ବ୍ୟବହାର, ଏସି ଏବଂ କାରଖାନା ଯୋଗୁଁ ପୃଥିବୀର ତାପମାତ୍ରା କ୍ରମାଗତ ଭାବେ ବଢି ଚାଲିଛି। ତେଣୁ ଦେଖିବାକୁ ଗଲେ ଏହି ଗ୍ଲୋବାଲ ୱାର୍ମିଂ ପ୍ରଭାବରେ ମେରୁ ଅଞ୍ଚଳର ବରଫ ତରଳିବାରେ ଲାଗିଛି, ଯାହାଫଳରେ ସେଠାରେ ରହୁଥିବା ପୋଲାର ବିୟର ବା ଧଳା ଭାଲୁ ଏବଂ ପେଙ୍ଗୁଇନ ଭଳି ଜୀବଙ୍କ ଜୀବନ ସଙ୍କଟରେ ପଡିଛି। ଋତୁଚକ୍ର ବଦଳିଯିବା ଯୋଗୁଁ ଗଛଲତା ଓ ପଶୁପକ୍ଷୀମାନେ ମଧ୍ୟ ପ୍ରକୃତି ସହ ଖାପ ଖୁଆଇ ଚଳିପାରୁ

0: ନାହାନ୍ତି।
1: ହେଲେ ବିଷ୍ଣୁପ୍ରିୟା, କଥା ଏତିକିରେ ଅଟକିନି। ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ ଆଶାରେ ଚାଷ ଜମିରେ ଅତ୍ୟଧିକ ରାସାୟନିକ ସାର ଏବଂ କୀଟନାଶକ ଔଷଧ ମଧ୍ୟ ବ୍ୟବହାର କରାଯାଉଛି, ଯାହାଦ୍ୱାରା ମାଟିରେ ଥିବା ଉପକାରୀ କୀଟ, ଜିଆ ଏବଂ ମହୁମାଛି ଭଳି ପରାଗ ସଂଗମ କରୁଥିବା ଜୀବମାନେ ମରିଯାଉଛନ୍ତି। ଏହା ଆମ ଜୈବିକ ଶୃଙ୍ଖଳା ବା ଫୁଡ୍ ଚେନ୍ କୁ ସମ୍ପୂର୍ଣ୍ଣ ଭାବେ ବିଗାଡି ଦଉଛି।
0: ଥରେ ଭାବିଲ ଭକ୍ତି, ଆମର ଟିକେ ନେଟ୍ ସ୍ଲୋ ହେଇଗଲେ ଆମେ କେତେ ଯେ ବ୍ୟସ୍ତ ବିବ୍ରତ ହେଇଯାଉଛେ, ହେଲେ ଆମେ ବ୍ୟବହାର କରୁଥିବା ଏଇ ଉଚ୍ଚ ପ୍ରଯୁକ୍ତି ବିଦ୍ୟା ଯେପରିକି 4G 5G ମୋବାଇଲ ଟାୱାରରୁ ବାହାରୁଥିବା ଏଇ ରେଡିଏନ୍ସ ଯୋଗୁଁ ଘର ଚଟିଆ ଭଳି ଛୋଟ ପକ୍ଷୀ ଏବଂ ମହୁମାଛି ମାନଙ୍କର ଦିଗ ନିର୍ଣ୍ଣୟ କରିବା କ୍ଷମତା ନଷ୍ଟ ହେଉଛି। ମତେ କହିଲ ତା ପାଇଁ କିଏ ଦାୟୀ ଯାହା ସେମାନଙ୍କର ମୃତ୍ୟୁର କାରଣ ସାଜିଛି?
1: ବିଷ୍ଣୁପ୍ରିୟା, ମନେ ଅଛି ପିଲାବେଳେ ଆମେ ସେଇ ଘର ଚଟିଆ ଏବଂ କୋଇଲିର ଡାକ ଶୁଣିକି ଉଠୁଥିଲୁ, ହେଲେ ଆଜିକାଲି କଣ ସେସବୁ ଦେଖିବାକୁ ଆଉ ମିଳୁଛି? 5ଟା ଆଲାର୍ମ ବାଜିଲା ପରେ ଯାଇକି ନିଦ ଭାଙ୍ଗୁଛି। ଆଉ ଦେଖିବ, ଏମିତି ମଧ୍ୟ ଗୋଟେ ସମୟ ଆସିବ ଯେଉଁଠି ଏହି ସବୁ ପଶୁପକ୍ଷୀ ଗୋଟେ ଗୋଟେ କାହାଣୀ ହେଇକି ରହିଯିବେ ଆମ ଭିତରେ। ଆଉ ଆମ ଆଗାମୀ ଭବିଷ୍ୟତ ଯଦି କିଛି ଦେଖିବ ତ କେବଳ ସେ ନିର୍ଜୀବ ବସ୍ତୁ, ଯାହା ନା ତ ତାକୁ ଖୁସି ଦେଇପାରିବ ଆଉ ନା ତାଙ୍କୁ ଆରାମ ଓ ଶାନ୍ତି ଦେଇପାରିବ।
0: ସତରେ ଆମ ଆଗାମୀ ଭବିଷ୍ୟତ ଆଉ ଆମ ଆଗାମୀ ପିଢୀ ମାନଙ୍କ କଥା ଭାବି ଆମକୁ ଡର ଲାଗିଲାଣି। ପ୍ରତ୍ୟେକ ବର୍ଷ ଆମ ରାଜ୍ୟର ତାପମାତ୍ରା ବଢିବାରେ ଲାଗିଛି, ବିଶେଷ କରି ଦେଖିବାକୁ ଗଲେ ଏଇ ଖରା ଦିନରେ। 2022ରେ କରାଯାଇଥିବା ୱେଦର ରିପୋର୍ଟ ଅନୁଯାୟୀ ଓଡ଼ିଶା ଗତ 4 ବର୍ଷ ମଧ୍ୟରେ 9 ଥର ଟପ୍ 10 ହ୍ୟୁମିଡ୍ ଷ୍ଟେଟ୍ରେ ନିଜକୁ ରଖିସାରିଲାଣି। 2022ରେ 37 ଡିଗ୍ରୀ ସେଲସିୟସରୁ ଆରମ୍ଭ କରି 40 ଡିଗ୍ରୀ ସେଲସିୟସ ମଧ୍ୟ ପାର କରିସାରିଲାଣି। ତେବେ ମତେ କହିଲ ଏତେ ଗରମରୁ ଆମେ ରକ୍ଷା ପାଇବା କେମିତି?
1: ହଁ, ମଣିଷ ତିଆରି କୃତ୍ରିମ ଏସି ଲଗେଇକି, କାରଣ ଗଛ ତ ଆମେ ଆଉ କିଛି ରଖିବାକୁ ଦଉନି।
0: ଆଚ୍ଛା, ଆଉ ଯେଉଁମାନେ ଏସି ନ ଲଗେଇ ପାରିବେ ସେମାନଙ୍କ ପାଇଁ?
1: ସେଇ ମଣିଷ କୃତ୍ରିମ ଫ୍ୟାନ କି କୁଲର ଲଗେଇକି।
0: ତେବେ ଏଇ ଫ୍ୟାନ କୁଲର ଏସି ଲଗେଇଲେ କଣ ଏଇ ସମସ୍ୟାର ସମାଧାନ ହେଇଯିବ?
1: ଯଦି ଶ୍ରୋତା ବନ୍ଧୁ ଆପଣ ମାନେ ସେମିତି ଭାବୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି, କାରଣ ଏସିରେ ଥିବା ହାଇଡ୍ରୋଫ୍ଲୋରୋକାର୍ବନ୍ସ ରୁମ ଭିତରକୁ ଥଣ୍ଡା ପବନ ଦିଏ ତ ସତ, ହେଲେ ବାହାରକୁ ଯେଉଁ ଗରମ ପବନ ଛାଡେ ତାହା ବାୟୁମଣ୍ଡଳ ପାଇଁ ବହୁତ କ୍ଷତିକାରକ। କାରଣ ଏହି ହାଇଡ୍ରୋଫ୍ଲୋରୋକାର୍ବନ୍ସ ବାୟୁମଣ୍ଡଳରେ ଥିବା କାର୍ବନ ଡାଇଅକ୍ସାଇଡ୍ର ମାତ୍ରାକୁ ବଢେଇ ଦିଏ, ଯାହା ଯୋଗୁଁ ଗରମ ଅଧିକ ହୁଏ। ତେବେ ବିଷ୍ଣୁପ୍ରିୟା, ଏବେ କହିଲ ଏହାର ସମାଧାନ କଣ ହେଇପାରିବ?
0: ସମାଧାନ ବହୁତ ସରଳ, ଗଛ ଲଗେଇବା। ହଁ ଶ୍ରୋତା ବନ୍ଧୁ, ଏସି ଲଗେଇବା ସମସ୍ୟା ନୁହେଁ, କିନ୍ତୁ ଗଛମାନଙ୍କର ସଂଖ୍ୟା ଆମ ଚାରିପଟେ କମିଯିବା ହେଉଛି ବଡ ସମସ୍ୟା। ସେ ଛୋଟ ହେଉ କିମ୍ବା ବଡ, ଆମେ ଯେତେ ଗଛମାନଙ୍କ ଭିତରେ ରହିବା ଆମ ପରିବେଶ ସେତେ ସୁରକ୍ଷିତ ଆଉ ଥଣ୍ଡା ରହିବ। ତେବେ ଶ୍ରୋତା ବନ୍ଧୁ, ଆମ ପରିବେଶ ସୁରକ୍ଷା ସମ୍ପର୍କରେ ଆଗକୁ ତ ଅନେକ ଆଲୋଚନା କରିବା, ତେବେ ଚାଲନ୍ତୁ ନା କାର୍ଯ୍ୟକ୍ରମରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ତେବେ ଶ୍ରୋତା ବନ୍ଧୁ, ବାୟୋଲୋଜିକାଲ ଡାଇଭର୍ସିଟି ଡେକୁ ନେଇକି ଆମେ ତ ଅନେକ କଥା ହେଲେଣି, ହେଲେ ଏହି ବିଷୟରେ ଆମ ଶ୍ରୋତାଙ୍କର କଣ ରହିଛି ମତାମତ, ଚାଲନ୍ତୁ ତାଙ୍କଠାରୁ ବୁଝିନେବା। ନମସ୍କାର।
1: ନମସ୍କାର।
0: ଆପଣ କହିପାରିବେ କି ବାୟୋଲୋଜିକାଲ ଡାଇଭର୍ସିଟି ଡେ କଣ ଆଉ ଆମେ କାହିଁକି ଏହାକୁ ପାଳନ କରୁ?
1: ୟୁଜୁଆଲି ବାୟୋଲୋଜିକାଲ ଡାଇଭର୍ସିଟି ଡେ ଆମେ 22 ମେକୁ ଆମେ ପାଳନ କରିଥାଉ। ଆଣ୍ଡ ଏହାର ମେନ୍ ମୋଟିଭ ଥାଏ ଯେ ନେଚର କୁ ପ୍ରୋଟେକ୍ଟ କରିବା। ବାୟୋଡାଇଭର୍ସିଟି ଯୋଉଟା ଆମକୁ ସେ ନେଚର ପ୍ରୋଭାଇଡ କରୁଛି, ଲାଇକ୍ ଲିଭିଙ୍ଗ ଅର୍ଗାନିଜମ ହଉ, ଇନକ୍ଲୁଡିଂ ପ୍ଲାଣ୍ଟ, ଆନିମଲ୍ସ, ଇନସେକ୍ଟ, ମାଇକ୍ରୋ ଅର୍ଗାନିଜମ ଯାହା ବି ଅଛି, ଆଣ୍ଡ ସେମାନଙ୍କ ଇକୋସିଷ୍ଟମ ସବୁକୁ ବାଲାନ୍ସ କରି ଚଳିବାଟାକୁ ବାୟୋଲୋଜିକାଲ ଡାଇଭର୍ସିଟି କୁହାଯାଏ।
0: ପୃଥିବୀର ପରିବେଶରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁଛି, ଯେପରିକି କ୍ଲାଇମେଟ ଚେଞ୍ଜ ହେଇଯାଉ କି ପଲ୍ୟୁସନ ହେଇଯାଉ, ତ ସେ ବିଷୟରେ ଆପଣଙ୍କର ମତାମତ କଣ?

0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ବାର୍ତ୍ତା ପାଇଁ। ମୁଁ ଆଶା କରୁଛି ଆମ ଶ୍ରୋତାବନ୍ଧୁଙ୍କୁ ଏ କଥାଟି ବହୁତ ଭଲ ପସନ୍ଦ ଆସିଥିବ। ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ପାଇଁ।
1: ଧନ୍ୟବାଦ।
0: ଶ୍ରୋତାବନ୍ଧୁ, କଥାବାର୍ତ୍ତା ତ ବହୁତ ହେଲେଣି, ଏବେ ଚାଲନ୍ତୁ ଟିକେ ସମୟ ବିରତି ନେଇ ଶୁଣିନେବା ପରିବେଶ ସୁରକ୍ଷା ଉପରେ ଆଧାରିତ ଏହି ଗୀତଟି।

0: ବ୍ୟବହାର କରନ୍ତୁ। ଖରାଦିନେ ନିଜ ଛାତ ଉପରେ କିମ୍ବା ବାଡି ପଛପଟେ ପକ୍ଷୀମାନଙ୍କ ପାଇଁ ଛୋଟ ଛୋଟ ପାତ୍ରରେ ପାଣି ଏବଂ ଦାନା ରଖନ୍ତୁ। ପକ୍ଷୀ, ହରିଣ ବା ଅନ୍ୟ ପଶୁମାନଙ୍କ ଚମଡ଼ା, ପର କିମ୍ବା ହାଡ଼ରେ ତିଆରି ସାମଗ୍ରୀକୁ କିଣନ୍ତୁ ନାହିଁ। ଏହାଦ୍ୱାରା ଶିକାରର ପ୍ରବୃତ୍ତି ମଧ୍ୟ କମିବ। ଆଜିର ଆଧୁନିକ ଦୁନିଆରେ ପ୍ରାୟତଃ ଆମ ଯୁବ ସମାଜ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜକୁ ବ୍ୟସ୍ତ ରଖିଛନ୍ତି। ତେବେ ଏହି ମାଧ୍ୟମରେ ପରିବେଶ ସୁରକ୍ଷା ଏବଂ ବିଲୁପ୍ତ ହେଉଥିବା ଜୀବଜନ୍ତୁଙ୍କ ବିଷୟରେ ଲୋକଙ୍କୁ ସଚେତନ ମଧ୍ୟ କରିପାରିବେ। ତା ସହ ସ୍କୁଲ, କଲେଜ ବା ନିଜ ଗାଁରେ ଯୁବପିଢି ମିଶି ପରିବେଶ କ୍ଲବ ଗଠନ କରିପାରିବେ, ଯାହାଦ୍ୱାରା ସପ୍ତାହକୁ ଦିନେ ଲେଖେ ସେମାନେ ସଫେଇ କାର୍ଯ୍ୟକ୍ରମ ସହ ଗଛ ଲଗେଇବା ଅଭିଯାନ ମଧ୍ୟ କରିପାରିବେ।
1: ଆଉ ଗାଁର ବୟସ୍କ ଲୋକମାନଙ୍କ ଠାରୁ ପାରମ୍ପରିକ ଚାଷ ପ୍ରଣାଳୀ ଏବଂ ଜଙ୍ଗଲୀ ଔଷଧୀୟ ଗଛ ବିଷୟରେ ଜାଣି ତାହାକୁ ସଂରକ୍ଷିତ ରଖିବାରେ ଆମ ଯୁବପିଢି ଆଗଭର ହେବା ନିହାତି ଆବଶ୍ୟକ। ଯଦି କେଉଁଠି ବେଆଇନ ଭାବେ ଗଛ କଟା ଯାଉଛି ବା ଜୀବଜନ୍ତୁଙ୍କୁ ମରାଯାଉଛି, ତେବେ ଯୁବପିଢି ପ୍ରଶାସନ ବା ବନ ବିଭାଗକୁ ଜଣାଇ ସେଥିପ୍ରତି ସ୍ୱର ଉତ୍ତୋଳନ କରିବା ମଧ୍ୟ ନିହାତି ଆବଶ୍ୟକ। ଆମର ଏଇ ଗୋଟିଏ ଗୋଟିଏ ଛୋଟ ପଦକ୍ଷେପ ଏବଂ ଯୁବପିଢି ମାନଙ୍କ ନେତୃତ୍ୱ ହିଁ ଆମ ପୃଥିବୀର ପ୍ରକୃତିକୁ ଆଗାମୀ ଭବିଷ୍ୟତ ପାଇଁ ନିଶ୍ଚିନ୍ତ ଭାବରେ ସୁରକ୍ଷିତ ରଖିପାରିବ।
0: କିନ୍ତୁ ଶ୍ରୋତା ବନ୍ଧୁ, ଏତେ ସବୁ କଥା ମଧ୍ୟରେ ଗୋଟେ ଜିନିଷ ଆମେ ସମସ୍ତେ ଅନୁଭବ କରିଲେ କି ମଣିଷ ଏହା ଭୁଲି ଯାଉଛି ଯେ ପ୍ରକୃତି ବିନା ମଣିଷର ସ୍ଥିତି ଅସମ୍ଭବ। ବିକାଶ ଜରୁରୀ, କିନ୍ତୁ ପ୍ରକୃତି ଏବଂ ଜୀବଜନ୍ତୁଙ୍କୁ ବିନାଶ କରି କରାଯାଉଥିବା ବିକାଶ କେବେ ମଧ୍ୟ ସ୍ଥାୟୀ ହେଇ ରହିପାରିବ ନାହିଁ। ଯଦି ଆମେ ଏବେଠାରୁ ସଚେତନ ନ ହେବା, ତେବେ ଦିନକୁ ଦିନ ଏହି ଜୈବ ବିବିଧତା ସହ ମଣିଷ ସମାଜ ମଧ୍ୟ ଧ୍ୱଂସ ପାଇଯିବ।
1: ତେବେ କହିବାକୁ ଗଲେ ଏହି ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଆମକୁ ଏହି ପ୍ରେରଣା ଦିଏ ଯେ ଆମ ପୃଥିବୀକୁ ସବୁଜ ସୁନ୍ଦର ରଖିବା ଏବଂ ସମସ୍ତ ଜୀବଜନ୍ତୁ ମାନଙ୍କୁ ସମ୍ମାନର ସହିତ ବଞ୍ଚିବାକୁ ଦେବା।
2: ପ୍ରକୃତି ଅଛି ତ ଆମେ ଅଛୁ।
0: ତେବେ ଶ୍ରୋତା ବନ୍ଧୁ, ଏତେ ସବୁ କଥା ମଧ୍ୟରେ ଆମେ ଆସି ପହଞ୍ଚିଗଲୁଣି କାର୍ଯ୍ୟକ୍ରମର ଶେଷ ଭାଗରେ, ବିଦାୟ ନେବାକୁ ହେବ। ତେବେ ଆଜିର ଆମର ଏହି କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଛି, ନିଜ ବହୁମୂଲ୍ୟ ମତାମତ ଦେବାକୁ ବିଲକୁଲ ବି ଭୁଲିବେ ନାହିଁ। ଆପଣ ନିଜ ବହୁମୂଲ୍ୟ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇ ପାରିବେ। ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ୍ 752001।
1: ଆଉ ତା ସହ ଆପଣମାନଙ୍କର ମୂଲ୍ୟବାନ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ତେବେ ଏହା ସହ ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ News on AIR ଆପ୍।
1: ତେବେ ଆଜି ପାଇଁ ବିଦାୟ ନେଉଛୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ବିଷ୍ଣୁପ୍ରିୟା,
0: ମୁଁ ଭକ୍ତି,
1: ରହୁଛୁ
0: ନମସ୍କାର, ଜୟ ଭାରତ।

6:15। 6:20 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ, ଆଞ୍ଚଳିକ ସମ୍ବାଦ 6:45, ଆଜିର ପ୍ରସଙ୍ଗ 6:55 ଶୁଣିପାରିବେ। ସନ୍ଧ୍ୟା 7:00 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି। ଓଡ଼ିଆରେ ସମ୍ବାଦ 7:15, ବରଗଡ଼ ଜିଲ୍ଲା ହାଲଚାଲ 7:25 ଶୁଣିବେ। ଗାଁରୁ କୃଷି ହାଲଚାଲ ଆଜି ଶୁଣିପାରିବେ। ସନ୍ଧ୍ୟା 7:30 ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ଅନୁପ କୁମାର ସାହୁ, ସୀତାମଣି ଦେବୀ ଏବଂ ପ୍ରକାଶ କୁମାର ରଥ। ଆଜି ଏହି କ୍ରମରେ ଶୁଣିପାରିବେ ଧାନ ଓ ମାଛ ଚାଷ ସମ୍ପର୍କରେ ଚାଷୀ ଭାଇମାନଙ୍କ ସହିତ ଆଲୋଚନା, ସୁନୀଲ କୁମାର ଜେନା ଏବଂ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ସହିତ ବିଶେଷ ଆଲୋଚନା। ଆଜି ରାତି 8:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 9:15 ଶୁଣିପାରିବେ ସ୍ପଟଲାଇଟ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ଆକାଶବାଣୀ ପୁରୀର ଶୁଣିପାରିବେ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10:00 ରହିଛି। 10:30 ଶୁଣିପାରିବେ କେତୋଟି ଜଗନ୍ନାଥ ଭଜନ। ରାତି 11:00 ହିନ୍ଦୀ ପରେ ଇଂରାଜୀରେ ସମ୍ବାଦ।

ଏଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ଏଥର ଆସନ୍ତୁ ଶୁଣିବା ଆସନ୍ତା କାଲିର ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଶୁଣିପାରିବେ କାର୍ଯ୍ୟକ୍ରମ ଆରାଧନା, 6:40 ଶ୍ରୀ ରାମଚରିତ ମାନସ ଶୁଣିପାରିବେ ଏହାର 84ତମ ଅଧ୍ୟାୟ। ଆମର ସ୍ୱାସ୍ଥ୍ୟ ସକାଳ 7:10 7:25 ଭକ୍ତି ଗୀତର କାର୍ଯ୍ୟକ୍ରମ, ଚିର ସବୁଜ 7:40 ସୁପ୍ରଭାତ ପୁରୀ ଆମର ଏହି ବିଶେଷ କାର୍ଯ୍ୟକ୍ରମ 7:55 ଶୁଣିପାରିବେ। ସମାଚାର ପ୍ରଭାତ 8:00 ଦିନ 10:00 ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭୀ।

ଆସନ୍ତାକାଲି ଦିନ 12:30 ଶୁଣିପାରିବେ ଏକ ଭାରତ ଶ୍ରେଷ୍ଠ ଭାରତ। ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମର ରୂପରେଖ। ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଏଥର ଆସନ୍ତୁ ଶୁଣିବା ପାଣିପାଗ ସମ୍ପର୍କୀୟ ସୂଚନା। ଆଞ୍ଚଳିକ ପାଣିପାଗ ଗବେଷଣା ସୂତ୍ରରୁ ପ୍ରକାଶ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ତା'ର ଆଖପାଖ ଅଞ୍ଚଳର କେତେକ ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଅଛି। ଏହି ସମୟରେ କେତେକ ସ୍ଥାନରେ 40-50 କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ମଧ୍ୟ ସମ୍ଭାବନା ରହିଥିବାରୁ କେତେକ ଅଞ୍ଚଳରେ କାଳବୈଶାଖୀର ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଅଛି। ପାଣିପାଗ ସମ୍ପର୍କୀୟ ସୂଚନାଟି ଏଠି ଶେଷ ହେଲା ଶ୍ରୋତବନ୍ଧୁ।

ଆସନ୍ତୁ ଶ୍ରୋତା ବନ୍ଧୁ ଶୁଣିବା ଗୋଟିଏ ଜଗନ୍ନାଥ ଭଜନ। ପ୍ରଣବ କିଶୋର ପଟ୍ଟନାୟକ ଏବଂ ତୃପ୍ତି ଦାସ ଗାଇଛନ୍ତି ରଜନୀକାନ୍ତ ନାୟକଙ୍କ ରଚନା ଦୀପକ କୁମାରଙ୍କ ସଙ୍ଗୀତରେ।

ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଆପଣମାନେ ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କର ମୋବାଇଲ ସେଟ୍ଟି ମାଧ୍ୟମରେ ମଧ୍ୟ ଶୁଣିପାରିବେ। ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି iOS ବା ଆଣ୍ଡ୍ରଏଡ଼୍ ଫୋନ୍ ଉଭୟରେ ତାହା ଉପଲବ୍ଧ ଅଛି। ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଟ୍ୟୁନ୍ କରିପାରିବେ ଆମର ଏହି କାର୍ଯ୍ୟକ୍ରମ ଏବଂ ଅନବରତ ଶୁଣିପାରିବେ ଆମର ସମସ୍ତ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM ଦ୍ୱାରା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଏଥର ଶୁଣିବା ଗୋଟିଏ ଦେଶାତ୍ମବୋଧ ଗୀତ, ସ୍ନେହଲତା ମହାନ୍ତିଙ୍କ ରଚନାରେ ସମବେତ କଣ୍ଠରେ ପରିବେଷଣ କରିଛନ୍ତି।

0: ବିନ ଆସିଲେ ନିଏ ପର୍ଯ୍ୟନ୍ତ
1: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା
2: ତ ଗର୍ଲସ୍ କ'ଣ ହଉଛି
0: ବିଲ୍ ହଉଛି ଚାଲ ତୁ କାଟ ଦେ ପିନ୍ ଦେ
3: ସୋଲାର ପ୍ୟାନେଲ ଲଗେଇଦବା ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ
4: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ
3: କାଇଁ ଚିନ୍ତା କରୁଛ ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା
5: ଆଜ୍ଞା ହଁ ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ
6: ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ନେଇ ଆମେ ଆକାଶବାଣୀ ପୁରୀ 103.4 FM ଅଲେଖ ବିଶ୍ୱାଳଙ୍କ ରଚନା ସୁବାସ ଦାସଙ୍କ ଗୀତ ଓ ସଙ୍ଗୀତ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ଆଲବମ୍ ବାଇ ଚଢ଼େଇ

0: ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ।

68,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ୍ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଢିଅ ପଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା

0: ବରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଢିଅ ପଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ 2 ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 12ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖବର ସଂକ୍ଷେପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5ଟି ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157ଟି ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଉପର ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର 45.5 ଡିଗ୍ରୀ ସେଲସିୟସ୍ ଝାରସୁଗୁଡ଼ା ଷ୍ଟେସନ ସେ ଦର୍ଜ କି ଗଈ ହେ। ଓଡ଼ିଶା କେ ଉପର ଝାରସୁଗୁଡ଼ା ସମ୍ବଲପୁର ଓ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କେ ଆଇସୋଲେଟେଡ ପ୍ଲେସେସ୍ ସେ ହିଟ ୱେଭ କଣ୍ଡିସନ ରିଲାଇଜ।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି।

ଚଳିତ ବର୍ଷର ବାର୍ତ୍ତା ରହିଛି ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା, ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା ସୂଚାଇଛି। ଜୀବ ଜଗତକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଜୈବ ବିବିଧତା ବାୟୁମଣ୍ଡଳରେ ଅମ୍ଳଜାନ ଭରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବଗୁଡ଼ିକର ସୁରକ୍ଷା ଦିଗରେ ଜୈବ ବିବିଧତା ବିଶେଷ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପରିବେଶ ପ୍ରଦୂଷଣ, ବାସୋପଯୋଗୀ ସ୍ଥାନର ଅଭାବ, ଗଛ କଟା ଭଳି ଅନେକ ପ୍ରସଙ୍ଗ ଜୈବ ବିବିଧତା ସୁରକ୍ଷାରେ ବାଧା ସୃଷ୍ଟି କରୁଛି। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ କିଛି ପ୍ରାଣୀ ଏବଂ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଉଛନ୍ତି। ଆଧୁନିକ ସମାଜ ଗଠନ ଲକ୍ଷ୍ୟ ନେଇ ବର୍ତ୍ତମାନ ଯେଉଁ ସବୁ କାର୍ଯ୍ୟ ଚାଲିଛି ତାକୁ ନିରୀକ୍ଷଣ କଲେ ଜଣାପଡ଼େ, ପରିବେଶ ଉନ୍ନତ ହେବା ବଦଳରେ ବିନାଶ ଆଡ଼କୁ ଗତି କରୁଛି। ଏକ ଆକଳନ ଅନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବ ବିବିଧତାର ଆହ୍ୱାନ ଏବଂ ଆଶାପ୍ରଦ ସୁଯୋଗର ସମ୍ମୁଖୀନ ହୋଇଛି। ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ଭାରତର ଜନସଂଖ୍ୟାର ସାନ୍ଦ୍ରତା ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଣ୍ଟନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀ ଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ପ୍ରଜାତି ମଧ୍ୟରୁ 10 ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।

ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:00। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଅଭିମନ୍ୟୁ କଥାଚିତ୍ରରେ କ୍ରିଷ୍ଣା ଗାଇଛନ୍ତି, ବିଜୟ ମଲ୍ଲଙ୍କ ରଚନା, ପ୍ରେମାନନ୍ଦଙ୍କ ସଙ୍ଗୀତ।

ଶେଷରେ ମନେ ରହିବ ଏ ପ୍ରେମ କାହାଣୀ। ଏଇ କଥାଚିତ୍ରରେ ଅରବିନ୍ଦ ଏବଂ ପମି ଗାଇଛନ୍ତି, ନିର୍ମଳ ନାୟକଙ୍କ ରଚନା, ବିଦ୍ୟୁତ ରାୟଙ୍କ ସଙ୍ଗୀତ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅଭେଦ୍ୟ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ

0: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି, ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍ମାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି, ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍ମାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍ମାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି, ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ, ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
1: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ୍କି सुरक्षा में सभी प्रकार की तकनीक को लैस कर एक अवैध बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय ड्रोन रडार आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି, ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା, ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ 5 ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି 2 ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି।

0: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ, ମଙ୍ଗଳବାର 260 ଗିଗାୱାଟ ଏବଂ ବୁଧବାର 265 ଗିଗାୱାଟ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ 4ର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତି ପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି।

0: ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି।
1: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡକ୍ଟ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ ଡିପିଆର ମଧ୍ୟ ତିଆରି ହେଇଥିଲା, ଯେଉଁଟାକି 3561 5473 ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4145 meters 5140 meters ପର୍ଯ୍ୟନ୍ତ 974 meters କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର MLA ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 39.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲ୍ଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କହୁଛନ୍ତି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲ୍ରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ୍ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
0: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀ କକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
2: ଆମର ବରଗଡ଼ ଜିଲ୍ଲାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କର ଯୋଜନା ରହିଛି। ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2 ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼ାନ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାଇସ୍ପିଲ ବ୍ଲକରେ ଜାମଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତି ହୋଇଛନ୍ତି। ଏବଂ ଏହି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠିରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଇ ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NPCC ଏଜେନ୍ସି ସେ କାମଟି ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି। ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ 2 ଦିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7 ଟୋଟାଲ 9 ବିଦ୍ୟାଳୟ ନେଇଯାଇଛି।
0: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେସ୍ର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183 ମଣ୍ଡିରେ ଚଳିତ ମାସ 11 ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53 ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1,00,000 ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
3: ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ

0: ଧକେଇ ହୁଅନ୍ତି। ପାଟିରୁ ଓ ନାକପୋଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: শ্রোতাবন্ধু এথর আসন্তু শুনিবা চাষী ভাই মানক পাই কার্যক্রম কৃষি হালচাল। প্রযোজনা দিলীপ কুমার নায়ক, উপস্থাপনা অনুপ কুমার সাহু, সীতামণি দেবী এবং প্রকাশ কুমার রথ।

0: ଥିଲୁ, ଏଟାକୁ ବ୍ଲାକ ପାଗୋଡା କହୁଛନ୍ତି, ସାରା ବିଶ୍ୱ ଜାଣିଛି। ଆଉ ଆର ଯୋଉ କୀର୍ତ୍ତିରାଜି, ଆମେ ଯେତିକି ଜାଣିଛୁ ସୂର୍ଯ୍ୟ ମନ୍ଦିର କହୁଛନ୍ତି ପବିତ୍ର ଜାଗା, ଏଠି ନିଶ୍ଚିତ ଭାବରେ ଯେତିକି ଟୁରିଷ୍ଟ ଗାଡି ଆମେ ଦେଖିଲୁ, ଯେତିକି ଲୋକମାନେ ଦେଖିବାକୁ ଆସୁଛନ୍ତି ଦର୍ଶନୀୟ ଜାଗା, ବହୁତ ଚିନ୍ତାଧାରା ନେଇକିରି ଲୋକମାନେ ଆସୁଛନ୍ତି। କଣ ସବୁ ପର୍ବପର୍ବାଣି ରହିଛି ଏଇ ଅଞ୍ଚଳରେ?
1: ମୋ ଗାଁର ପର୍ବପର୍ବାଣି ମୁଁ ପିଲାଦିନୁ ଦେଖିଛି, ଏଠି ବାପା ଦାଦା ବହୁତ ବୁଦ୍ଧିଜୀବୀ ମୋ ଗାଁରେ, ଏମାନେ ଗୋଟେ ଅନୁଷ୍ଠାନ ତିଆରି କରିଥିଲେ ପାଲା ବିଷୟରେ, ସେ ପୁରା ଜ୍ଞାନ ଚର୍ଚ୍ଚା ଉପରେ ସେମାନେ ଭାରି ବହୁତ ଅନୁଭବୀ, ଯେ ଆମେ ଉପରେ ପଳେଇବୁ ଆମେ ପାଲା ଛାଡ଼ିବୁନୁ, କହନ୍ତି ଯେ ପାଲା ସଂସ୍କୃତି ବୁଡ଼ିଲା ପରେ ସେ କହନ୍ତି ଆମେ ପାଲା ଛାଡ଼ିବୁନୁ। ସେ ପାଲାକୁ ମୁଁ ପିଲାଦିନେ ଆସିଲି, ପିଲାଙ୍କ ହାତରେ ମିଶିଲି, ମୁଁ ଫୁଣି ତାକୁ ଏବେ କ'ଣ କରିଛି, ଏବେ ବର୍ଷେ ହେଲା ମୁଁ ପାଲା ଆଟାଚମେଣ୍ଟ ପିଲାଙ୍କ ହାତରେ ଦେଖେ, ପିଲାଙ୍କୁ ଏକାଠି କରି ମୁଁ ସେ ଅନୁଷ୍ଠାନକୁ ଗୋଟେ ଟ୍ରଷ୍ଟ କରିଦେଇଛି, ମା ରୁଦ୍ରାଣୀ ପାଲା କଳା ବିକାଶ ଟ୍ରଷ୍ଟ ଦି ଆପ୍ରୁଭାଲ କରିକି ସେ ପାଲା କମିଟି ଭିତରେ ରହି ବଢିଆ ବଢିଆ ଗାୟକଙ୍କୁ ଆଣି, ମୁଁ ବି କଳା ପ୍ରେମୀ ନା, ଅଲ୍ ଇଣ୍ଡିଆ ନ୍ୟାସନାଲ ଆୱାର୍ଡ ଡ୍ରାମାଟିକ ଲାଇନ୍ରେ, ଲକ୍ଷ୍ନୌ ଅମିତାଭ ବଚ୍ଚନ ଷ୍ଟେଜ।
0: ଚମତ୍କାର କଥା,
1: ମୁଁ ମୋର କଳା ବି ମୋ ପିଲାଦିନ ଆଟାଚମେଣ୍ଟ, ଅନ୍ନପୂର୍ଣ୍ଣା ଥିଏଟର, ଆପଣଙ୍କର ଦିଲ୍ଲୀ ଟ୍ରେଡ୍ ଫେୟାର, ଆପଣ ଭୁବନେଶ୍ୱର, ମୁଁ ଜଗନ୍ନାଥ ରୋଲ କରେ ଝୋଟିତା ମୁରୁଜରେ, ମୋର ବି ଟିଭି ସିରିଏଲ ଫିଲ୍ମ ଭିତରେ ଅଛି, ପିଲାଦିନ ମୁଁ କଥା କହୁଛି। ଡ୍ରାମା କଲାବେଳେ ପିଲାଙ୍କ ସାଥିରେ ପାଞ୍ଚଟା ଦଶଟା ପ୍ରୋଗ୍ରାମରେ ମୁଁ ବି ପ୍ରାଇଜ୍ ପାଇଛି, ଆମ ଗାଁ ଟିମ୍ ପ୍ରାଇଜ୍ ପାଇଛି, ଟିଭି ପ୍ରାଇଜ୍ ପାଇଛି, ଆମେ ଆୱାର୍ଡ ବି ପାଇଛୁ, ଫାର୍ଷ୍ଟ ପ୍ରାୟାର୍ଡ ପାଇଛୁ ପିଲାଙ୍କୁ ନେଇ, ପିଲାଙ୍କୁ ନେଇକି। ଏଠି ବି କଳା ପରିପୂର୍ଣ୍ଣ, କିନ୍ତୁ ଇଏ ଗାଁର ନାମକରଣ ହେଉଛି କୋଣାକୁ ନେଇକି ତାଳ ସୁଆଁ, ତାଳ ସୁଆଁ ମାନେ ତାଳ ଯାଉ, ଏଠି ଶିବି ସାନ୍ତରା ଖାଇଥିଲେ
0: ତାଳ ଯାଉ,
1: ତାଳ ଯାଉ ସେଠି ଗୋଟେ ବୁଢ଼ୀ ତାଙ୍କୁ ତାଳ ଯାଉ ଖୁଆଇଥିଲା, ପୁରୁଣା ପରମ୍ପରା କଥା କହୁଛି। ସେଇଠି କହିଲା ସିଉ ସିବି ସାନ୍ତରା ହେଇଗଲୁ ନା କ'ଣ, ତୁ ଗୋଟେ ମଜୁରୀ ହାତ ପୁରି ନେଉଛୁ, ମଜୁରୀ ହାତ ପୁରି କହୁ ଯାଉ ଯାଉ ଗରମ ଅଛି, ଆଉ ତୁ ଦାଢୁ ଦାଢୁ ଗାଉନୁ ଯେ ସିବି ସାନ୍ତା ଭଳିଆ କ'ଣ,
0: ସୁନ୍ଦର ଲୋକ କଥାଟିଏ ରହିଛି,
1: ସିବି ସାନ୍ତରା କ'ଣ ମଝିରେ ପଥର ପକଉଛୁ, ମନ୍ଦିର ହେଇପାରୁନି, ଦାଢ଼ରେ ଦାଢ଼ରେ ପକେଇ ସିନା ହୁଅନ୍ତା, ସିବି ସାନ୍ତରା କରୁଛୁ ଏମିତି, ତୁ ସେଇ ତା ଭଳିଆ ମଝିରେ ହାତ ପୁରି ନେଉଛୁ ଆଉ କାହିଁକି, ତୁ ମଝିରେ ଗରମ ହେଇଛି ଖାଇବୁ କେମିତି, ସେ ବୁଢ଼ୀର କିମ୍ବଦନ୍ତୀ ବି ନେଇକି ତାଳ ସୁଆ ହେଇଛି।
0: ଇଏ ତ ଗାଁର ପରମ୍ପରା, ଆମେ ସମସ୍ତେ ଜାଣିଛୁ ଆମର ଓଡ଼ିଆ ଘରେ ବିଭିନ୍ନ ପ୍ରକାର ପର୍ବପର୍ବାଣି, ବାର ମାସରେ ତେର ପର୍ବ ପାଳନ କରାଯାଏ, ଆଉ ଇଏ ସଂସ୍କୃତିର କ୍ଷେତ୍ର, ଇଏ ହଉଛି ଆମର ପରମ୍ପରାର କ୍ଷେତ୍ର, ଆମେ ମାନୁଛୁ ମାନିବୁ। ଏଠି ଚାଷବାସ କଣ ହୁଏ?
1: ଧାନ ଚାଷ ଉପରେ ସମସ୍ତେ ମାନେ ଆଟାଚମେଣ୍ଟ ଅଛନ୍ତି।
0: କେତେ ଭାଗ ସବୁ ଧାନ ଚାଷ କରୁଛନ୍ତି?
1: ଏଠି 80% ଲୋକ ଧାନ ଚାଷ କରୁଛନ୍ତି, ତାଙ୍କୁ ମୁଁ ଆଟାଚମେଣ୍ଟ କରିଛି ବର୍ତ୍ତମାନ ମାଛ ଚାଷ ଉପରେ, ଗାଈ କୁକୁଡ଼ା, ଏବେ ଆମ ଗାଁରେ ଅଧିକାଂଶ ବର୍ତ୍ତମାନ ସମସ୍ତେ ଆସିଲେଣି ମାଛ ଚାଷ ଉପରକୁ। ଆପଣ ବ୍ଲକର ସବୁଠୁ ହାଷ୍ଟ ବର୍ତ୍ତମାନ ଡିମାଣ୍ଡ ପଞ୍ଚାୟତ ହେଉଛି କୁରୁଜଙ୍ଗ ପଞ୍ଚାୟତ, ଯିଏକି ମାଛ ଚାଷ ପାଇଁ ଏଠି ବହୁତ ପ୍ରକାର ଚାଷୀ ବି ଅଛନ୍ତି। ଆପଣ ଆଜି 4-5 ଜଣ କହିଲେ, ମୁଁ 100 ଚାଷୀ ସଦନ ବସାଏ ଗୋଟେ ଗୋଟେ ମିଟିଂରେ।
0: ତେବେ ଭାଇ, ଆମେ ଏଇଠି ଗୋଟିଏ ଜିନିଷ ଦେଖିଲୁ, ବର୍ତ୍ତମାନ ଖରିଫ ଫସଲ ଧାନ ଚାଷ ପରେ ଜମି ଗୁଡିକ ସବୁ ଦି କଡରେ ଆମେ ଦେଖି ଆସିଲୁ, ରାସ୍ତାର ଖାଲି ପଡିଛି, ଯୋଉଟାରେ କି ବିରି ମୁଗ, ଏଇ ସମୟରେ ଆମର ଅନ୍ୟ ବ୍ଲକ ମାନଙ୍କରେ ବିରି ମୁଗ ଚାଷ କରାଯାଉଛି, ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଏ, ସମସ୍ୟାଟି କଣ ରହୁଛି? ଏତେ ବଡ ବଡ ଚାଷ ଜମି ଖାଲି ପଡିଛି,
1: ବର୍ଷା ଦିନ ଧାନ ପରେ ବର୍ତ୍ତମାନ ଖରାଦିନ ଧାନ ହେଇଥିଲା, କଟା ହେଇଛି, ଏବେ କଟା ହେଲା, କିଏ ମୁଗ କାଇଁ କଲେଣି, କେତେବେଳେ ମୁଗର ଏମିତି ପ୍ରୋବ୍ଲେମ ହୁଏ ଯେ ମୁଗ ଜମା ହବନି, ପାଣିର ପ୍ରୋବ୍ଲେମ ଥାଏ, ସେଇ ସମୟରେ ମୁଗ ବୁଣିବା ବେଳେ ଠିକ ପାଗ ଯୋଗ ଦେଲେ ମୁଗ ହବ, ନଚେତ ଧାନ ସେମାନେ ଏବେ ଗୋଟେ ଧାନ କମ୍ପାନୀକୁ ଧରି ମାଇଣ୍ଡର ଧାନ କରୁଛନ୍ତି, ଯାହାକି ଫଳରେ କି ସେମାନେ 7,000 କ୍ୱିଣ୍ଟାଲ ବିକୁଛନ୍ତି, ମାନେ ମାଇ ଧାନଟାକୁ ଯେ ହାଇବ୍ରିଡ଼ଟାକୁ ତିଆରି ଗଭର୍ଣ୍ଣମେଣ୍ଟ କମ୍ପାନୀଟି ଆସୁଛି, କିନ୍ତୁ କେତେ ଦୂର ସକ୍ସେସ ହବ ମୁଁ କହିପାରୁନି, କିନ୍ତୁ ଏଠି ବହୁତ ଟେକ୍ନିକାଲ ଚାଷୀ ଅଛନ୍ତି ଯେ କି ଚାଷ କରିବେ, କିନ୍ତୁ ପାଣିର ଅଭାବ, ପାଣିର ଯୋଉ ଅଭାବ ଏଠି ଅଛି, ଏଠି ଏହା ଲେବୁଲ ପଡ଼ିଲାଣି 30-25 ଫୁଟକୁ ପାଣିର ଲେବୁଲ।
2: ଭାଇ, ଆମର ସୁନ୍ଦର ଭାବରେ ଗାଁର ଐତିହ୍ୟ ସମ୍ପର୍କରେ କହିଲେ, ଆଜିର କାର୍ଯ୍ୟକ୍ରମ ସେ ତାଳସୁଆ ଗ୍ରାମରେ ଆୟୋଜନ କରିଛନ୍ତି। ତେବେ ଆମର ତ ସକାଳୁ ଆସି ଏଠି ପହଞ୍ଚିବା ପରେ ଅନେକ ଚାଷୀ ଭାଇମାନଙ୍କୁ ମଧ୍ୟ ସେ ଡାକିଛନ୍ତି, ଯେଉଁମାନେ କି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ଯେ ସୀତାମଣି ତେମେ କିଛି ଚାଷୀମାନଙ୍କୁ ପଚାରି ବୁଝ ନା କଣ କହୁଛ? ଆଉ ବାପା ଅନାମ, ତୁ ମଧ୍ୟ ବାପା କିଛି ଚାଷୀଙ୍କୁ ତାଙ୍କର ଚାଷ ସମ୍ପର୍କରେ ଅନୁଭୂତି ପଚାରି ବୁଝୁ।
3: ସେଥିରେ ଆଉ କହିବାର ଅଛି ଜଗନ୍ନା, ଆମେ ତ ଚାଷୀ ଭାଇମାନଙ୍କର ଅନୁଭୂତି ଶୁଣିବା, କିନ୍ତୁ ତା ପୂର୍ବରୁ ଶୁଣି ନବା ଗୋଟେ ସୁନ୍ଦର ଭଜନଟେ।
2: ହଉ,
3: ଅପାଙ୍କୁ କହିବା ଲଗେଇବେ।
0: ହଉ ହଉ, ତାହେଲେ ଆଉ ଡେରି କରିବାନି, ଭଜନଟିଏ ଶୁଣିବା।

0: ଜଗନ୍ନା ଭଜନ କେମିତି ଲାଗିଲା ବା?
1: ଭଜନ ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେବା ପରେ ପୁଣି ଆମର ଯୋଉ ଅନେକ ଚାଷୀ ଭାଇ ଏଠି ଅଛନ୍ତି ସେମାନଙ୍କର ଅନୁଭୂତି ଶୁଣିବା, ତାପରେ ଯୋଉ କଥା ନା କଣ କହୁଛ?
0: ହଁ ହଁ, ଆଉ କାଇଁ ଡେରି କରିବା।
2: ଶ୍ରୋତା ବନ୍ଧୁ, ଆମେ ଆଜି ପୁରୀ ଜିଲ୍ଲା କାକଟପୁର ବ୍ଲକର ତାଳସୁଆ ଗ୍ରାମରେ ଆସିକି ପହଞ୍ଚିଥିଲୁ ଏବଂ ଏଠି ଭେଟିଥିଲୁ ଅନେକ ଚାଷୀ ଭାଇ ଆଉ ଭଉଣୀମାନଙ୍କୁ, ଯେଉଁମାନଙ୍କ ସହିତ କଥା ହେଇଥିଲୁ ଚାଷ ସମ୍ପର୍କରେ ଏବଂ ବହୁତ ସୁନ୍ଦର ଭାବରେ ସେମାନଙ୍କ ସହିତ ଆଲୋଚନା କରିଥିଲୁ। ଭାଇ ଆପଣଙ୍କ ନାଁ କଣ?
3: କୃଷ୍ଣଚନ୍ଦ୍ର ସ୍ୱାଇଁ।
2: ଆପଣ କଣ ଚାଷ କରନ୍ତି?
3: ଆକ୍ଚୁଆଲି ଧାନ ଚାଷ କରେ, ମାଛ ଚାଷ କରେ, ବିଭିନ୍ନ ପ୍ରକାର ପନିପରିବା।
2: ବ୍ୟବସାୟିକ ଭିତରେ କୋଉ ଚାଷଟି କରନ୍ତି?
3: ବ୍ୟବସାୟିକ ଭିତରେ ମାଛ ଚାଷ।
2: ମାଛ ଚାଷରେ କୋଉ କୋଉ ମାଛ ଚାଷ କରୁଛନ୍ତି?
3: ଆମର ହେଲା କାନ୍ତି, ଚିଙ୍ଗୁଡ଼ି ହେଲା, ଏମିତି ସବୁ ଭେରାଇଟି ଅଛି। ମିର ଫିର ସେ ମିକ୍ସ
2: ରୋହି, ମିର, ଚିଙ୍ଗୁଡ଼ି, ଏଇ ଯୋଉ ପ୍ରଜାତିର ମାଛ କଥା କହିଲେ, ଏଇସବୁ ମାଛ ଚାଷ ଭିତରୁ କୋଉ ମାଛ ଚାଷଟି ଆପଣଙ୍କୁ ଅଧିକ ଲାଭବାନ କରୁଛି?
3: ଦେଖିବାକୁ ଗଲେ ତ ଚିଙ୍ଗୁଡ଼ିରେ ବହୁତ ପ୍ରଫିଟ୍ ହୁଏ, କିନ୍ତୁ ରୋହି ଭାକୁର ତ କାହିଁକି ନା ସେମାନେ ବର୍ଷେ ଗଲେ ଯାଇକି ମାଛ ଉପରକୁ ଆସନ୍ତି, କିନ୍ତୁ ଚିଙ୍ଗୁଡ଼ିଟା କଣ ନା 4 ମାସ ଭିତରେ କମ୍ପ୍ଲିଟ୍ ହେଇଯାଏ, ଯାହାକି ଜଲ୍ଦି ରିଟର୍ନ ଆସେ।
2: ଚିଙ୍ଗୁଡ଼ି, ରୋହି, ଭାକୁର, ଏଇ ଯୋଉ ନାଁ ଗୁଡିକ କହିଲେ, ତାର ଜାଳ ସବୁ କୋଉ କୋଉ ପ୍ରଜାତିର ଆଣନ୍ତି ଆଉ କୋଉଠୁ ଆଣନ୍ତି?
3: ବ୍ରିଡର ମାନେ ସବୁ କରିଛନ୍ତି, ଆମର ଭୁବନେଶ୍ୱର ସିଫା ପାଖରେ ହଉ

0: ଆମର ପୁରଣ ଅଛି, ଗୋପ ସୁବର୍ଣ୍ଣପୁର ଅଛି, ଏମିତି ସବୁ ବହୁତ ହାଜରି ମାନେ ଅଛନ୍ତି, ଯାହାକି ଆମେ କଣ୍ଟାକ୍ଟ କରି ସେଠୁ ନେଇକି ଆସୁ।
1: ମାଛ ଚାଷ କରିବା ପୂର୍ବରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆମେ ପୋଖରୀକୁ ଠିକ୍ ଭାବରେ ପ୍ରସ୍ତୁତ କରିବା ଆଉ ପୋଖରୀର ପାଣିକୁ ମଧ୍ୟ ଠିକ୍ ଭାବରେ ପ୍ରସ୍ତୁତ କରିବା। ଏଇ ଯେଉଁ ପ୍ରସ୍ତୁତି ପ୍ରଣାଳୀଟି କ'ଣ ହେବା ଆବଶ୍ୟକ ଯାହାଦ୍ୱାରା ମାଛ ଚାଷ ଦ୍ୱାରା ଭଲ ଲାଭ ମିଳିପାରିବ?
0: ପୋଖରୀଟା କହିବାକୁ ଗଲେ ଆମର ଫାର୍ଷ୍ଟ ପାଣି ପଶିବ, ପାଣି ପଶିବା ପରେ ତାପରେ ଚୂନ ହବ, ବ୍ଲିଚିଂ ହବ, ଯେଉଁଟାକି ବ୍ୟାକ୍ଟେରିଆ ଫଙ୍ଗସ୍ ନ ରହିବା ପାଇଁ ଯେଉଁ ମାଛମାନଙ୍କୁ ଆଟାକ୍ କରିଦେଇଛନ୍ତି ସେ ବିଷୟରେ, ସେଇଟା କମ୍ପ୍ଲିଟଲି ପୋଖରୀ ପ୍ରିପାରେସନ ସରିଲେ, ଗୋବର ଫୋବର ପୋଚ ମରା ସରିଲା ପରେ ଜାଳଟା ଆମର ପଡ଼ିଲା ପରେ ଆଉ ଜାଳକର କିଛି ଟେନସନ୍ ନ ରୁହେନି, ଯାହାକି ଫଳରେ ଜାଳଟି ଭଲ ଭାବରେ ବଢ଼ିପାରିବ।
1: ରୋହି ହଉ କି ଭାକୁର ହଉ, ଏମାନେ କେତେ ଦିନ ପରେ ବିକ୍ରି କରିବା ଯୋଗ୍ୟ ହେଇଯାନ୍ତି ବା ଖାଇବା ଯୋଗ୍ୟ ହେଇଯାନ୍ତି?
0: ଏମାନେ 8 ମାସରୁ ବର୍ଷକ ଦେଢ଼ ବର୍ଷ ଭିତରେ କିଲେ ଦେଢ଼ କିଲୋ 2 କିଲୋ ପର୍ଯ୍ୟନ୍ତ ଯାଆନ୍ତି, ମ୍ୟାକ୍ସିମମ୍ ବର୍ଷେ ନହେଲେ ହେଇପାରିବେନି।
1: ଯୋଉ ଚିଙ୍ଗୁଡ଼ି କଥା କହିଲେ, କେତେ ଦିନ ପରେ ଚିଙ୍ଗୁଡ଼ିର?
0: ଚିଙ୍ଗୁଡ଼ି ଆମର 3 ମାସରୁ 4 ମାସ ଭିତରେ କମ୍ପ୍ଲିଟଲି ହେଇଯାଏ,
1: କେତେ ଗ୍ରାମର ହେଇଯାଏ?
0: 40 ଗ୍ରାମ 50 ଗ୍ରାମ ହେଇଯାଏ କାମ୍ପି।
1: ଚିଙ୍ଗୁଡ଼ି ଚାଷ ପାଇଁ ପୁଣି ଆପଣଙ୍କୁ ପୋଖରୀର ବ୍ୟବସ୍ଥାଟି କେମିତି କ'ଣ କରିବାକୁ ପଡ଼ିଥାଏ, କେମିତି ପୋଖରୀ ପ୍ରସ୍ତୁତ କରିବାକୁ ପଡ଼ିଥାଏ?
0: ସେଇ ସିଷ୍ଟମରେ ସେଇଟା, ଏଇଟା କାହିଁକିନା ମଧୁ ଚିଙ୍ଗୁଡ଼ି ନା, ଏଇଟା ସେଇ ସିଷ୍ଟମରେ କରାଯାଏ ଯେଉଁ କାମ୍ପିଟା, ଆଉ ବାକି ଭେନାମି ହେଲେ ତାଙ୍କର ଟ୍ରିଟମେଣ୍ଟ ଅଲଗା।
1: ବେଳେବେଳେ ବିଭିନ୍ନ କାରଣରୁ ମାଛମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ,
0: ଆଜ୍ଞା,
1: ଯାହାଫଳରେ ଚାଷୀ ମଧ୍ୟ ପ୍ରଭାବିତ ହୋଇଥାଏ,
0: ଆଜ୍ଞା,
1: ଆପଣ ସେଇ ଜିନିଷକୁ ସାମ୍ନା କରିଛନ୍ତି?
0: ଆଜ୍ଞା, ଯେହେତୁ ଆମର ପାଣିରେ ବ୍ୟାକ୍ଟେରିଆ ଅଂଶ ଯେତେବେଳେ ବଢ଼ିଯାଏ, ଆମେ ଆକ୍ଚୁଆଲି ମାସକେ କି 3 ମାସକେ ଥରେ ଚୂନ କରିବା କଥା, ଯୋଉଟାକି ଆମେ ନ କରିପାରୁ, ଚାଷୀମାନେ ଜାଣିନାହାନ୍ତି, ସେମାନେ ସେଥିପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି କି ଆମର ବ୍ୟାକ୍ଟେରିଆ ସବୁ ଲାଗିଯାଆନ୍ତି, ମାଛରେ ନାଲି ସ୍ପଟ ଆସେ, ଦାଗ ଆସେ, ଗାଲିସ୍ରେ ବି ଆସେ, ରୋଗ ପ୍ରତିରୋଧ ହେଇଯାଏ, ବଢ଼ିଯାଏ।
1: ପ୍ରତିକାର କଣ କରନ୍ତି?
0: ପ୍ରତିକାର ପାଇଁ ଆମର ଚୂନ ମାରିଦିଅ, ଯୋଉଟାକି ଆମର ଚୂନ ମରା ହବ, ସେଇଟା ଚୂନ ପରେ ଆମର ଅଛି ମେଡିସିନ, କିଛି ସିଫେକ୍ସ ଅଛି ଯୋଉଟାକି ଗାଲିରେ ଇଏ ଲାଗନ୍ତି, ସେ ମେଡିସିନଟା ମାରିଲେ ସେ ସବୁ ଛାଡ଼ି ଯାଆନ୍ତି।
1: ବେଳେବେଳେ ଅମ୍ଳଜାନ ଅଭାବରୁ ମାଛ ଗୁଡିକ ଉପରେ ଆସିକି ଭାସନ୍ତି ବା ମାଛ ମରିଯିବାର ବି ଦେଖାଯାଏ,
0: ଆଜ୍ଞା,
1: ସେଥିପାଇଁ ଆପଣ କଣ କରନ୍ତି?
0: ସେଥିପାଇଁ ଆମର ଅକ୍ସିଜେନ ଟାବଲେଟ ଅଛି, ଯୋଉଟାକି ମାରିଲା ମାତ୍ରେ ସାଥେ ସାଥେ ମାଛ ଟିକେ ସ୍ଥିର ରହିବେ, ନହେଲେ ପାଣି ପମ୍ପିଙ୍ଗ ହବ, ବାକି ଏରେସନ କଲେ ଯାଇକି ଠିକ ହେଇଯାଏ।
1: ରୋହି ଆଉ ଭାକୁର ଯୋଉ ମାଛ ଚାଷ କରନ୍ତି, ଯେମିତି କହିଲେ 6 ମାସରୁ 8 ମାସ ଭିତରେ ଖାଇବା ଯୋଗ୍ୟ ହେଇଯାନ୍ତି ବା ବିକ୍ରି କରି ହୁଏ, ସେଗୁଡିକ କେତେ ରେଟ୍ରେ ବିକ୍ରି?
0: ଯୋଉମାନେ ଗାଁରୁ ଆସିକି ନେଇଯାଆନ୍ତି ତ ସେଇ 170 ଲେଖା ନେଇଯାଆନ୍ତି, 180 ଟଙ୍କା ଏମିତି ଭିତରେ ଯାଏ, ଆଉ ବେପାରୀ ତ ଆସିଲେ ଆମଠାରୁ ଆହୁରି କମ୍ ଟିକେ ନେଇଯାଆନ୍ତି 150 ଟଙ୍କାରେ, କାହିଁକି ନା ସେମାନେ ବି କିଛି ତା ଦେହରୁ ପ୍ରଫିଟ୍ କରିବେ ବୋଲି, ଯାହାକି ଚାଷୀ ଆମେ ଯୋଉଟା ଲାଭ ପାଇବା କଥା ସେଇଟା ମାନେ ସେଗୁଡ଼ା ନେଇଯାଆନ୍ତି।
1: ଜଣେ ନୂଆ ଚାଷୀ ଭାଇ ବା ଭଉଣୀ ଯାହାଙ୍କର ଇଚ୍ଛା ଥିବ ମାଛ ଚାଷ କରିବାକୁ, ତାଙ୍କର କିଛି ଜ୍ଞାନ ନଥିବ, ସେ ଚାହିଁବେ ମୁଁ ମାଛ ଚାଷ କରିବି, ତାହେଲେ ସେ ପ୍ରଥମେ କଣ କରିବାକୁ ପଡିବ ତାଙ୍କୁ?
0: ପ୍ରଥମେ ତ ଆମର ଯୋଉଠୁ ଜାଆଁଳ ଆଣିବାକୁ ଯାଆନ୍ତି ସେମାନେ ବି କିଛି ପରାମର୍ଶ ଦିଅନ୍ତି କି କାରଣ ପାଣି ଟେଷ୍ଟ କରାଯାଏ, ଫାର୍ଷ୍ଟ ପାଣିର pH କେତେ ଅଛି, ଆଲକାଲିନ୍ କେତେ ଅଛି, ସେଇଟା ଦେଖି ସାରିଲା ପରେ ସେଇଟାକୁ ଟେଷ୍ଟ କରି ନିୟମିତ କେତେ କ'ଣ ଲାଗିବ ସେଇଟାକୁ ସେମାନେ ସ୍ଥିର କରିଦିଅନ୍ତି, ଯାହାକି ଗୋଟେ ଚାଷୀ ଆଗକୁ ବଢ଼ିବାରେ ସାହାଯ୍ୟ ହୁଏ, କାହିଁକି ନା ଆମର ମାଛ ଆଣିକି ଛାଡି ଦଉଥିବ, ଯଦି pH ଲୋ ଥିବ ମାଛର ଖରାପ ବି ସାମ୍ନା କରିବାକୁ ପଡିବ,
1: ସେଥିପାଇଁ
0: ନଷ୍ଟ ହେଇଯିବ, ସେଥିପାଇଁ ଆମର ପାଣିର ପ୍ରିପାରେସନ ତାଙ୍କୁ ଆଗ ଦେଖେଇ ସାରିଲା ପରେ ତାପରେ ସେମାନେ ଜାଣ ଦିଅନ୍ତି, ଯେଉଁଠି ମାନେ କି ଚାଷୀ ନୂଆ ଚାଷୀ ଆଗକୁ ବଢ଼ିପାରିବେ।
1: ଉଚିତ ସମୟରେ ମାଛ ଗୁଡିକ ଯେମିତି ଉଚିତ ଓଜନ ବିଶିଷ୍ଟ ହବ,
0: ଆଜ୍ଞା,
1: ସେଥିପାଇଁ କୋଉ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ?
0: ଭଲ ବ୍ରିଡର ଜାଆଁଳ ଦରକାର, ଯାହାକି ଆମର ଭଲ ପାଣିର କ୍ୱାଲିଟି ଅନୁଯାୟୀ ଏରେସନ ବି ଭଲ ହବା ଦରକାର, ଯୋଉଟାକି ମାଛ ଖାଇବା ଭିତରେ ବି ସେମାନେ ଜଲ୍ଦି ବଢିବାରେ ଲାଭଦାୟକ ହେଇଥାଏ।
1: ଯୋଉ ଖାଇବା କଥା କହିଲେ, ଆପଣ ଏଇ ମାଛ ମାନଙ୍କୁ କଣ କଣ ସବୁ କୃତ୍ରିମ ଖାଇବା ଦିଅନ୍ତି ଆଉ କଣ କଣ ପ୍ରାକୃତିକ ଖାଇବା?
0: କୃତ୍ରିମ ଖାଇବା କହିଲେ ଆମର ଯୋଉ ପୋଚ ତିଆରି ଉପରେ କରାଯାଏ, ଯୋଉଟାକି କଞ୍ଚା ଗୋବର ହେଲା, ବାଦାମ ପିଡ଼ିଆ ହେଲା, ସୋରିଷ ପିଡ଼ିଆ ହେଲା, ଯୋଉଟାକି ଆମର ସେଇଟାକୁ କମ୍ପୋଷ୍ଟ କରିକି ସେଇଟାକୁ ଆମର ଗୋଟେ ଥର ଛଡ଼ା ହୁଏ, ପ୍ରତି ସପ୍ତାହରେ ହଉ କି ମାସକେ ଥର ହଉ, ଯେ ଯେମିତି କରିପାରିଲେ। ତାପରେ ସେକେଣ୍ଡ ରହିଲା କ'ଣ ନା ଦାନା, ଯୋଉଟାକି ଆମର କମ୍ପାନୀ ମାନେ ରହୁଛନ୍ତି, ଏସଟିଭି ଜାଫା ରହୁଛି, ଫାଲକନ୍ ରହୁଛନ୍ତି, ସେମାନେ ଦାନା ଯୋଉ ଦଉଛନ୍ତି,
1: ଆଚ୍ଛା,
0: ସେଇ ଦାନା ଉପରେ ଆମର ଦିଆଯାଏ।
1: ଆଚ୍ଛା ଭାଇ, ବର୍ଷା ଦିନରେ ପୋଖରୀ ପାଣି ନଷ୍ଟ ହେଇଯିବାର କିଛି ସମ୍ଭାବନା ରହୁଛି କି?
0: ନା ନା ନା, ବର୍ଷା ହେଲେ ଆହୁରି ପାଣି ପାଇଁ ଭଲ କ୍ୱାଲିଟି ଆସେ, ଯୋଉଟାକି ମାଛମାନଙ୍କ ପାଇଁ ଆହୁରି ବି ଉତ୍କୃଷ୍ଟ ହୋଇଯାଏ, କାରଣ ପାଣିର ସେତିକି ଆମର ଯୋଉଟା pH ଆଲକାଲାଇନ୍ଟା ବାଲାନ୍ସ ହେଇଯାଏ, କାରଣ ପାଣିର ଯେକୌଣସି ଖରାପ ଅଂଶ ଥାଏ ସେ ଯୋଉ ଆକାଶରେ ଯୋଉ ବର୍ଷାଟା ଆସେ ସେ ବର୍ଷାଟା ପର୍ଟିକୁଲାର ମାଛ ପାଇଁ କହିବାକୁ ଗଲେ ବହୁତ ଭଲ।
1: ବେଳେବେଳେ କିଛି ମାଛ ଥାନ୍ତି ଯୋଉମାନେ ଜାଆଁଳ ମାନଙ୍କୁ ଖାଇ ଦିଅନ୍ତି, ଯୋଉଥିପାଇଁ ମାଛ ଅମଳ କମିଯାଏ,
0: ଆଜ୍ଞା, ସେମାନେ ଅଛନ୍ତି ଆମର ମଧୁମାଛ ବାଳିଆ ହେଲା, ଶଉଳ ହେଲା, ସେମାନେ ଯୋଉ ମାନେ ମାଛକୁ ଗୋଡ଼େଇ ଗୋଡ଼େଇକି ଆଟାକ୍ କରନ୍ତି, ସେ ମାଛକୁ ଆମେ ପୋଖରୀରେ ରଖି ନଥାଉ, କାହିଁକି ନା ସେ ମାଛ ରହିଲେ ସବୁ କ୍ଷତି ହେଇଯିବ।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆଜି ଆପଣଙ୍କର ମୂଲ୍ୟବାନ ସମୟ କିଷାନ ବାଣୀ କାର୍ଯ୍ୟକ୍ରମକୁ ଦେଲେ, ମାଛ ଚାଷରୁ ଆପଣ ଉପକୃତ ହେଇଛନ୍ତି ଏବଂ ଅନ୍ୟ ଚାଷୀ ଭାଇ

0: ଭଉଣୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି, କାର୍ଯ୍ୟକ୍ରମକୁ ସମୟ ଦେଲେ। କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
1: ଆଜ୍ଞା
0: ନମସ୍କାର।
1: ଆଜ୍ଞା ନମସ୍କାର।
2: ଭାଇ, ଗାମୁଛାଟିଏ ପକେଇ ଆପଣ ଜମିରୁ ଆସୁଥିବା ଆମେ ଦେଖିଲୁ, ଆଉ ଖୁସିରେ ପଚାରୁଛୁ ଯେ ଭାଇଙ୍କର ପରିଚୟ କଣ, ଭାଇ ଆମର କଣ ସବୁ ଚାଷବାସ କରୁଛନ୍ତି?
3: ମୋ ନାଁ ସୁନୀଲ କୁମାର ଜେନା, ଘର ଆମର ତାଳସୁଆ। ମୁଁ ଚାଷ କରେ ଧାନ ଚାଷ, ମାଛ ଚାଷ।
2: କେତେ ପାଠ ଆପଣ ପଢିଛନ୍ତି?
3: ମୁଁ ମେଟ୍ରିକ ପର୍ଯ୍ୟନ୍ତ ପଢିଛି।
2: ମେଟ୍ରିକ ପଢିଛନ୍ତି, କେତେ ବର୍ଷରୁ ଆପଣ ଚାଷ କୋହଲେଇଲେଣି?
3: ଚାଷ ତ ବୃତ୍ତି କହିଲେ ଚଳେ, ଯାହାକି ଆମେ ଛୁଆଟିରୁ ସେଇ ଚାଷ ବାପାଙ୍କ ସାଥିରେ କରିଅଛୁ। ତେବେ କି ମୋର ଚାଷ କରିବାର ମିନିମମ 30 ବର୍ଷ ହେଇଗଲାଣି।
2: ଆପଣଙ୍କ ବୟସ କେତେ ହବ?
3: 38 ବର୍ଷ।
2: 8 ବର୍ଷରୁ ଆପଣ ଚାଷକୁ ଗଲେଣି? ଭାରି ଖୁସି ଲାଗୁଛି ଯେ ଆପଣ 38 ବର୍ଷର ଯୁବକ ଆଉ ଚାଷ କରିବା ପାଇଁ ଆଗେଇ ଆସିଛନ୍ତି। ଆଉ ଆପଣ ଟିକେ ପୂର୍ବରୁ କହିଲେ 30 ବର୍ଷ ଆପଣଙ୍କର ଅଭିଜ୍ଞତା, ତା ମାନେ 8 ବର୍ଷରୁ ଆପଣ ଚାଷକୁ ଗଲେଣି। ଏତେ ଆଗ୍ରହ କାହିଁ ହେଲା ଛୁଆବେଳୁ?
3: ଘରେ ସମସ୍ତେ ଚାଷରେ ବ୍ୟସ୍ତ, ଆମେ ତ ବାପାଙ୍କ ସାଥିରେ ଗଲୁ ଚାଷକୁ, ସେଇଠୁ ଷ୍ଟାର୍ଟିଂ।
2: ମାନେ ପାଣି ନେଇକି ଯିବା, ଭାତ ନେଇକି ଯିବା, ତାପରେ ଇଚ୍ଛା ହେଲା।

0: ଖୁସି ଲାଗୁଛି ଯେ ଆପଣ 38 ବର୍ଷର ଯୁବକ ଆଉ ଚାଷ କରିବା ପାଇଁ ଆଗେଇ ଆସିଛନ୍ତି। ଆଉ ଆପଣ ଟିକେ ପୂର୍ବରୁ କହିଲେ 30 ବର୍ଷ ଆପଣଙ୍କର ଅଭିଜ୍ଞତା, ତା ମାନେ 8 ବର୍ଷରୁ ଆପଣ ଚାଷକୁ ଗଲେଣି, ଏତେ ଆଗ୍ରହ କାହିଁ ହେଲା ଛୁଆ ବେଳୁ?
1: ଘରେ ସମସ୍ତେ ଚାଷରେ ବ୍ୟସ୍ତ, ଆମେ ତ ବାପାଙ୍କ ସାଥିରେ ଗଲୁ ଚାଷକୁ, ସେଇଠୁ ଷ୍ଟାର୍ଟିଂ ଆଉ।
0: ମାନେ ପାଣି ନେଇକି ଯିବା, ଭାତ ନେଇକି ଯିବା, ତାପରେ ଇଚ୍ଛା ହେଲା
1: ହଳ କଣ୍ଟି ଧରିବା ଆଉ ତାଙ୍କ ସାଥିରେ ବୁଲିବା, ଏଇ ଆମର ଗୋଟେ ବୃତ୍ତି ରହିଯାଇଛି, ସେଇ ଜିନିଷରେ ଆମେ ଅଭିଜ୍ଞତା ରହିଯାଇଛି ଆମର।
0: ଆଗକୁ ଚାଷ ଉପରେ କଣ କରିବେ ବୋଲି ଆଶା ରଖିଛନ୍ତି?
1: ଆଗକୁ ରଖିଛି କଣ, ଏମିତି ଫାର୍ମିଂ ଗୋଟେ କଣ କରିକିରି ଗୋଟେ ରହିବା ପାଇଁ, ଆଉ ତ ସେ ବଳଦ ନାହିଁ ନା ଇଏ ନାହିଁ, ସେଇ ପାୱାରଟେଲରଟା ଅଛି, ସେ ପାୱାରଟେଲରେ ଯାହା କରିବା କଥା ଆମେ କରିକି ଚଳୁଛୁ।
0: ତେବେ ଆମର ବିଶେଷଜ୍ଞଙ୍କର ମତ, ଆମେ ଯୋଉ ଚାଷବାସ କରୁଛୁ ପାରମ୍ପରିକ ପଦ୍ଧତିରୁ ବାହାରିକରି କେମିତି ନୂତନ ଜ୍ଞାନକୌଶଳ, ବୈଜ୍ଞାନିକ ଜ୍ଞାନକୌଶଳକୁ ବ୍ୟବହାର କରିକି ଆମେ ଅଧିକ ଉତ୍ପାଦନ କରିବା? ଆପଣ ତ ଆଜିକାଲିର ପିଲା, ବୈଜ୍ଞାନିକ ପଦ୍ଧତିକୁ ଆପଣ କେତେ ମାନନ୍ତି ଆଉ ତାକୁ କାମରେ ଲଗାନ୍ତି ନା ନାହିଁ?
1: ନିଶ୍ଚିନ୍ତ ଲଗାଉ, କିନ୍ତୁ ଆମ ପାଖରେ ସେ ବୈଜ୍ଞାନିକର ଯୋଉ କୃଷି ବିଜ୍ଞାନ ଯୋଉ ଅଛି ଆମେ ସେତିକ ପାଇପାରୁନୁ,
0: ଭିଜନଟା ଆପଣଙ୍କୁ ଆସୁନି ନା? କିନ୍ତୁ ଏଇ ହଉଛି କଥା, ଆପଣ ଯଦି ମନେକର କହିଲେ ଟିକେ ପୂର୍ବରୁ ଯେ ପାୱାର ଟିଲର ରଖିଛନ୍ତି, ଟ୍ରାକ୍ଟର ରଖିଛନ୍ତି, ଆପଣଙ୍କର ଆଉ ହଳ ଲଙ୍ଗଳ ଦରକାର ନାହିଁ, ଆଉ ଧାନ ଚାଷ କରିବା ପାଇଁ ଯୋଉ ଧାନ କାଟିବା ପାଇଁ ରୋଇବା ପାଇଁ ଏସବୁ ତ ଆସିଲାଣି ଆମର ମେସିନ, ସେସବୁ ବ୍ୟବହାର କରୁଛନ୍ତି ନା ନାହିଁ?
1: ନା, ସେ ଜିନିଷ ଆମର ଆସିନି ଏପର୍ଯ୍ୟନ୍ତ ପାଖକୁ।
0: ବର୍ତ୍ତମାନର ଯୋଉ ଲେବର ସମସ୍ୟା, ଏଇ ସବୁ ଜିନିଷ ଆମର ଯୋଉ କହୁଛନ୍ତି ପ୍ରାଚୀ ମେସିନଟାରେ ଧାନ କଟା ହଉଛି, ସେଥିରେ ମଧ୍ୟ ଧାନ ରୁଆ ହେଇପାରୁଛି,
1: ଭଲ ଜିନିଷ ସିଏ, ସେଇଟା ବି କଲେ ଆମକୁ ଆହୁରି ପାରିଶ୍ରମିକ ଟିକେ କମ ରହନ୍ତା ଆଉ ଭଲ ଉତ୍ପାଦନ ହୁଅନ୍ତା ବୋଲି ମୁଁ।
0: ଗାଈ କେତେଟା ରଖିଛନ୍ତି?
1: ଦୁଇଟା ଗାଈ ରଖିଛି।
0: ସବୁ କଣ, ସାଧା ଗାଈ, ଦେଶୀ ଗାଈ ନା
1: ଗାଈ? ଦେଶୀ ଆଉ ଜର୍ସି ମିଶା।
0: କେତେ ସବୁ ଦଉଛନ୍ତି ଗାଈ କ୍ଷୀର?
1: 5 ଲିଟର ଦିଅନ୍ତି, 10 ଲିଟର ଦିଅନ୍ତି,
0: ତାକୁ ମଧ୍ୟ ସେବା କରନ୍ତି, ଏପଟେ ମାଛ ଚାଷ କରନ୍ତି। ଆମେ ଦେଖିଲୁ ବର୍ତ୍ତମାନ ସବୁ ଜମି ପଡିଆ ପଡିଛି, ଏହାର ଖରିଫ ଫସଲ ଧାନ ଚାଷ ଉଠିଲା ପରେ ଯୋଉ ମୁଗ, ବିରି ବା ଅନ୍ୟାନ୍ୟ ଯୋଉ ପନିପରିବା ସବୁ ହୁଏନି?
1: ପ୍ରତ୍ୟେକ ବର୍ଷ ହୁଏ,
0: ଏ ବର୍ଷ କାହିଁ ହେଇନି?
1: ଏ ବର୍ଷ ପାଗ ଦେଲାନି, ଆଉ ଆମ ପାଇଁ ମୁଖ୍ୟ କଥା ହେଲା ଜଳସେଚନଟା ଆମ ପାଇଁ ପୁରା ଟୋଟାଲ ହେଉଛି ମହଙ୍ଗା ପଡୁଛି, ଯାହାକି ଆମ ପାଖରେ ସେ ସେଚନ ନାହିଁ। ଆମର ଠିକ ଧାନ କଟା ସରିଲା ବେଳକୁ ଆମ ପାଖରେ ପାଗ ରହିଲାନି ବୁଣିବା ପାଇଁ।
0: ଆପଣ ଚାହିଁଲେ ତ ବୋରିଂ ଯୋଉ ବର୍ତ୍ତମାନ ସମୟରେ ଯୋଉ ଲିଫ୍ଟ ବସେଇକି ଚାଷ କରାଯାଉଛି କରିପାରନ୍ତେ?
1: ପାଣିଟା ଠିକ ସେ ଆସୁନି,
0: ତଳ ପାଣି
1: ଲେବୁଲ ଠିକ ନାହିଁ, ଆମେ ବି ଚାହିଁଲେ ଗୋଟେ ନିଶ୍ଚିନ୍ତ ଲକ୍ଷ 1,00,000 ଟଙ୍କା ନ ଖର୍ଚ୍ଚ କଲେ ଗୋଟେ ବୋରିଂ ଲଗେଇବା ଭାରି କଷ୍ଟକର, ଆଉ ଚାଷୀ ଏତେ ପଇସା ଖର୍ଚ୍ଚ କରିକି କରିବା ଭାରି ମୁସ୍କିଲ।
0: ତେବେ ଧାନ ଚାଷରୁ ଆପଣଙ୍କୁ ଯେତିକି ମିଳିଯାଏ ସେ ହେଲା ବର୍ଷକର ଗୋଟିଏ ଇନକମ,
1: ସେଇଟା ହଉଛି ଆମର, ସେଇଟା ଆହାର ବର୍ଷକର ଆହାର।
0: ଆହାର ଆଉ ବିକ୍ରି କରନ୍ତିନି?
1: ବିକ୍ରି କରୁ, ବିକ୍ରି ନିହାତି ମଣ୍ଡିକି ଦିଆ ହୁଏ, ଧାନ ଦିଆ ହୁଏ, ଆଉ ଯାହା ରହିଲା ବର୍ଷିକ ଆମର ରହିଲା।
0: ତେବେ ଚାଷ ଉପରେ ଆପଣ ଯେହେତୁ ଯୁବ ଚାଷୀ, ଆମକୁ ଭାରି ଖୁସି ଲାଗୁଛି, ଆପଣ ମାନଙ୍କ ଦ୍ଵାରା ହିଁ ଦେଶ ଆଗକୁ ଯିବ। ଆପଣ ମାନେ ଚାହିଁଲେ ବିଭିନ୍ନ ପ୍ରକାର ବୁଦ୍ଧି ଖଟେଇ ଆପଣ ଚାଷରେ ବୈଜ୍ଞାନିକ ଜ୍ଞାନ କୌଶଳକୁ ଲଗାଇ ଅଧିକା ବିଭିନ୍ନ ପ୍ରକାର ଚାଷ କରିପାରିବେ, ରୋଜଗାରର ରାସ୍ତା ଆପଣ ଅଧିକା ଖୋଲିପାରିବେ, ତା ପାଇଁକି ଆପଣ ମାନେ ଟିକେ ବୁଦ୍ଧି ଖଟାନ୍ତୁ, କେମିତି ଏ ଜାଗାରେ ଆମେ କଣ ଫସଲ କରିପାରିବା, କଣ କଲେ ଆମକୁ ସହଜରେ ଫସଲ ମିଳିପାରିବ, ସେ ବିଷୟରେ ଯଦି ଚିନ୍ତା କରିବେ। ଧର ମନେକର ପାଣି ନାହିଁ, ଆମେ ଏ ଜାଗାରେ କଣ କରିପାରିବା? ଗଛ ଲଗେଇ ପାରିବା, ବୃକ୍ଷରୋପଣ କଲେ ମଧ୍ୟ ଆମେ ଅଧିକା ଦିନ ଯାଏଁକେ ଗଛ ଯୋଉ କାଠ ହବ, ଏମିତି ମଧ୍ୟ ଯୋଉ ୟୁକାଲିପଟାସ ପଟାସ ଲଗଉଛନ୍ତି ଏପଟେ, ସେମିତି କରିପାରିବେ, ନଡ଼ିଆ ଗଛ ଲଗେଇ ପାରିବେ ସେ ଜାଗା ଗୁଡାକ ନା, ଏମିତି କିଛି ଚିନ୍ତା କରିନାହାନ୍ତି? ଛତୁ ତ ଆପଣ ପକେଇ ପାରିବେ?
1: କରିପାରିବୁ, କିନ୍ତୁ ଆପଣ ଯୋଉ କହିଲେ କି ଜମି ପଡିଆ ପଡିଆ ଭଲ ମନ୍ଦ କରିବା କଥା, ପ୍ରଥମ କାରଣ ହଉଛି ଆମର ହଉଛି ଚକବନ୍ଦୀ ନାହିଁ ଆମର, ଯାହାକି ଭାଇ ଆଳି ବଣ୍ଟା, ସେ ବହୁତ ମାନେ ଏଠି ସେଠି ସେଠି ବହୁତ ମାନେ
0: ଜାଗାରେ ଅଛି,
1: ବହୁତ ଜାଗାରେ ଜମି ଅଛି, ଯାହାକି ସେ ଜମିର ଭାଲ୍ୟୁଏସନ ବି ହେଇପାରୁନି, ତମେ ଗୋଟେ କଣ ଗୋଟେ କରିବା ପାଇଁ ମାନେ ଆଗ୍ରହ ବଢିପାରୁନି। ଆମଠୁ ଯୋଉ ବି ଜନ୍ମ ହେଇଛି ସେମାନେ ଦେଖିବେ ଭୟ କରୁଛନ୍ତି, କିନ୍ତୁ ଏତେ ବାଟ କିଏ ଯିବ, ସିଟି ଖଣ୍ଡେ, ଏଥିପାଇଁ ଆମକୁ ଅସୁବିଧା ହେଉଛି। ଗୋଟେ ଜାଗା ଯଦି ଚକବନ୍ଦୀ ହେଇଯାଆନ୍ତା ଚାଷ ଆହୁରି ଉନ୍ନତ ଧରଣର ହୁଅନ୍ତା, ଆଉ କୁଆଡେ ଯିବାକୁ ପଡ଼ିବନି ବି।
0: ବହୁତ ଭଲ କଥାଟି ଆମର ଭାଇ କହିଲେ, ଏ ଅଞ୍ଚଳରେ ଆମର ଲ୍ୟାଣ୍ଡ ଟେନ୍ୟୁର ସିଷ୍ଟମ ହେଇନି, ମାନେ ଚକବନ୍ଦୀ କରାଯାଇ ନାହିଁ, ଯେବେ ଚକବନ୍ଦୀ ହେଇଯିବ ଗୋଟେ ଲୋକର 5ଟା ଯୋଉ ଜାଗାର ଜମି ଗୋଟିଏ ଜାଗାକୁ ପଳେଇ ଆସିବ, ଏବଂ ସେ 5ଟା ଯାକ ଜମିର ଜାଗାଟା ଗୋଟିଏ ଜାଗାରେ ରହିବ, ତା ଫଳରେ ତାକୁ ଚାଷ କରିବା ସହଜ ହବ।
1: କୁଆଡେ ଯିବାକୁ ପଡିବନି ଆଜ୍ଞା, କୁଆଡେ ଯିବାକୁ ପଡିବନି, ଆଉ ଅଭାବ ବୋଲି ଜିନିଷ କେହି ଆଉ ଭାବିବେନି, ଏଇଟା ମୋର 100% ମୁଁ କହୁଛି, ମାନେ ଭାବି ପାରିବେନି ପିଲା ଯେ ଆମେ କୁଆଡେ ଯିବୁ ବୋଲି, କାହିଁକି ନା ପନିପରିବା ଠୁ ଲଗେଇକି ହର ମାନେ ଜିନିଷ କରିପାରିବେ,
0: ଲକ୍ଷେ ଟଙ୍କା ଖର୍ଚ୍ଚ ହେଲେ ବି ଅସୁବିଧା
1: ନାହିଁ ଆଜ୍ଞା,
0: ସେଠି ଆପଣ ଲିଫ୍ଟ ବସେଇକି ମଧ୍ୟ ପନିପରିବା କରିପାରିବେ
1: ନିଶ୍ଚିନ୍ତ।

0: ଆମେ କରିପାରିବୁ।
1: ଛତୁ ଚାଷ ମଧ୍ୟ ହେଇପାରିବ, ତା ପାଇଁ ମଧ୍ୟ ପାଣିର ଆବଶ୍ୟକତା ରହିଛି।
0: ସବୁ ସବୁ ସବୁ ପାଣି ତ ନିହାତି, କିନ୍ତୁ ସବୁ ହେଇପାରିବ ସେଠି, ଗ୍ୟାରେଣ୍ଟି ଦେଇକି ଆମେ କହୁଛୁ ସବୁ ହେଇପାରିବ। କିନ୍ତୁ ଗୋଟେ ଚକବନ୍ଦୀଟା ଟିକେ ହେଇଗଲେ ବହୁତ ଖୁସିରେ ଆମେ ଚଳନ୍ତୁ।
1: ହଉ ଭାଇ, ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଏ ସବୁ ଭାଇଙ୍କର ଅନୁଭୂତି ଶୁଣିଲା ପରେ ସମୟ ତ କହିଲାଣି କାର୍ଯ୍ୟକ୍ରମ ଶେଷ କରିବା ଆଉ ଗାଁରୁ ଯିବା। ତା ପୂର୍ବରୁ ଆମର ଯୋଉ ଶିଶିର ଭାଇ ଯିଏକି ମୁଖ୍ୟ ପୁରୋଧା, ସିଏ କଣ ଅନୁଭବ କରୁଛନ୍ତି? ତାଙ୍କ ଅଞ୍ଚଳରେ ଆମେ ଆସି ଯେତେବେଳେ ପହଞ୍ଚିଛୁ, ସେ କଣ ଭାବୁଛନ୍ତି? ଆକାଶବାଣୀ ପୁରୀ ଟିମ୍ ପହଞ୍ଚିଛି ଆଉ ସେ ତ ଆମର ଆତିଥ୍ୟତା ନିଶ୍ଚିତ ଭାବରେ ଗ୍ରହଣ କଲେ, ଆମେ ତାଙ୍କୁ ଭାରି କଷ୍ଟ ଦେଇଛୁ ବୋଧେ। ତା ବିଷୟରେ ଭାଇ ଆମର ଟିକେ ଅନୁଭୂତି କୁହନ୍ତୁ।
2: ଆମେ ଭାଗ୍ୟବାନ ଆଜି ତାଳସୁଆ ଗ୍ରାମ ତରଫରୁ, ଯେ ଆପଣମାନେ ପୁରୀ ରେଡିଓ ଯିଏକି ଆମ ଗାଁରେ ପାଦ ଦେବା ସଙ୍ଗେ ସଙ୍ଗେ ଫାର୍ମରେ ପାଦ ଦେଇଛନ୍ତି, ଆମେ ଜଗନ୍ନାଥ ପାଖରେ ବୋଧେ ସେତିକି ପ୍ରାର୍ଥନା କରୁଛୁ। ଆପଣମାନଙ୍କର ସ୍ନେହ ସମ୍ପର୍କ ଆମ ଗାଁ ପ୍ରତି ଥାଉ।
1: ଜଗନ୍ନାଥ ଭାଇ ବହୁତ କଥା କହିଲେ।
3: ସତ କଥା ଭାଇ କେବଳ କହିଲେନି, ତାଙ୍କର ଜୀବନଟି ହଉଛି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ। ଯେମିତି ସେ ବିଭିନ୍ନ ଚାଷୀ ଭାଇ ଭଉଣୀମାନଙ୍କର ସମସ୍ୟାକୁ ନିଜେ ସମାଧାନ କରୁଛନ୍ତି, ମାଛ ଚାଷ ଠାରୁ ଆରମ୍ଭ କରି ଅନେକ ଚାଷ କ୍ଷେତ୍ରରେ ଯାହା କିଛି ସମସ୍ୟା ଅଛି କେମିତି ଅନ୍ୟ ଚାଷୀ ଭାଇ ଭଉଣୀମାନେ ଦୂରୀଭୂତ କରିବେ, ଇଏ ଗୋଟେ ବ୍ୟାପକ ଭାବରେ ସିଏ କରୁଛନ୍ତି। ଯୋଉଟା ତମେ ପଚାରି ବୁଝିଲ, ସେଇଟା ହଉଛି ଅନ୍ୟମାନଙ୍କ ପାଇଁ ଉଦାହରଣ। ଆମେ ଖାଲି ନିଜ ପାଇଁ ବଞ୍ଚିବାନି, ଆମେ ସମାଜ ପାଇଁ ବଞ୍ଚିବା। ତେଣୁ ଆମେ ନିଶ୍ଚିତ ଭାବରେ ଭାଇଙ୍କୁ ଧନ୍ୟବାଦ ଦେବା, ଆଜି ଦିନଟି ସେ ରହି ଅନେକ ଚାଷୀମାନଙ୍କୁ ସେ ଏକତ୍ରିତ କରି ଆକାଶବାଣୀ ପୁରୀ ସହିତ ସହଯୋଗିତାରେ ଆଜିର କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଛନ୍ତି। ତେବେ ଆଜି ପାଇଁ ଆମର ଶ୍ରୋତା ବନ୍ଧୁମାନଙ୍କ ଠାରୁ ବିଦାୟ ନେଇ ରହିବା।
1: ମୁଁ ସୀତାପା,
4: ମୁଁ ଅନାମ,
3: ଆଉ ମୁଁ ଜଗନ୍ନା, ନମସ୍କାର।
5: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା
6: ମିଳିବ, ପେନ୍ସନର ସାହାରା, କୃଷକ ହେବନି ବେସାହାରା, ଯୋଡ଼ିବ ଖୁସି ସହିତ ସମ୍ପର୍କ, କଟିବ ସୁଖରେ ବାର୍ଦ୍ଧକ୍ୟ, ସୁରକ୍ଷିତ ହେବ ଅନ୍ନଦାତା, ସୁରକ୍ଷିତ ହେବ ଅନ୍ନଦାତା।
5: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ,
7: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ ହେବ ସୁନିଶ୍ଚିତ,
5: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18-40 ବର୍ଷ ବୟସର କୃଷକ।
7: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
5: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
7: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
5: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।

କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ପାଣିପାଗ ସମ୍ପର୍କୀୟ ସୂଚନା। ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରରୁ ପ୍ରକାଶ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ତା'ର ଆଖପାଖ ଅଞ୍ଚଳର କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହୋଇ 40ରୁ 50 କିଲୋମିଟର ପ୍ରତି ଘଣ୍ଟା ବେଗରେ ବର୍ଷା ହେବାର ସମ୍ଭାବନା ରହିଅଛି। ଏହାଛଡ଼ା ଅନେକ ସ୍ଥାନରେ ଗୁଳୁଗୁଳି ସହ ଗରମ ଅନୁଭବ ଆସନ୍ତା 24 ଘଣ୍ଟା ମଧ୍ୟରେ ହେବାର ସମ୍ଭାବନା ଜାହିର କରାଯାଇଛି। ଏହି ସମୟରେ ଚାଷୀ ଭାଇମାନଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ। 2 ଦିନ ମଧ୍ୟରେ ପାଗରେ ମଧ୍ୟ ସେପରି କୌଣସି ପରିବର୍ତ୍ତନର ସୂଚନା ନାହିଁ। ଶେଷ ହେଲା ପାଣିପାଗ ସମ୍ପର୍କୀୟ ସୂଚନା। ଆପଣମାନେ ଶୁଣୁଥିଲେ କୃଷି ହାଲଚାଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନାରେ ଅନୁପ କୁମାର ସାହୁ, ସୀତାମଣି ଦେବୀ ଏବଂ ପ୍ରକାଶ କୁମାର ରଥ। ଆପଣମାନେ ଶୁଣୁଛନ୍ତି ଏହି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଶୁଣିବା ଆକାଶବାଣୀ ପୁରୀ 103.4 FM କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ହେଡ୍ ଷ୍ଟୋରି, କ୍ରିଷ୍ଣା ବେହୁରା ଗାଇଛନ୍ତି, କୁମାରଙ୍କ ରଚନା, ହର୍ଷିତ ସକ୍ସେନାଙ୍କ ସଙ୍ଗୀତରେ।

ଏଇଯେମିତି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ ଚନ୍ଦନ ଯାତ୍ରା। ପ୍ରଥମେ ବାହାର ଚନ୍ଦନ, ଯେଉଁଠି ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ଅନ୍ୟ ଦେବାଦେବୀମାନେ ନରେନ୍ଦ୍ର ପୁଷ୍କରିଣୀକୁ ବିହାର ପାଇଁ ଯାଆନ୍ତି। ଜଳରେ ନୌକା ବିହାର, ଚନ୍ଦନର ଶୀତଳତା ଓ ଭକ୍ତଙ୍କ ଉଲ୍ଲାସ।

କିନ୍ତୁ ଏହି ଲୀଳା କ'ଣ କେବଳ ଉତ୍ସବ ମାତ୍ର? ନା, ଏହା ଆମକୁ ଗୋଟିଏ ଗଭୀର କଥା କହିଯାଏ। ମହାପ୍ରଭୁ ସ୍ୱୟଂ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ପାଖକୁ ଆସନ୍ତି। ମନେ ହୁଏ କହୁଛନ୍ତି, ମୁଁ ଯଦି ତୁମ ପାଖକୁ ଆସିପାରିବି, ତୁମେ କାହିଁକି ଅନ୍ୟର ଦୁଃଖକୁ ବୁଝିବାକୁ ଯାଇପାରିବ ନାହିଁ। ବାହାର ଚନ୍ଦନ ଆମକୁ ଶିଖାଏ, ଜୀବନ କେବଳ ନିଜ ପାଇଁ ନୁହେଁ, ସମାଜ ସହ ମିଶିବା, ଲୋକଙ୍କ ସୁଖ ଦୁଃଖରେ ସାଥି ହେବା, ଏହି ହେଉଛି ମାନବତା। ଏବଂ ତାପରେ ଆସେ ଭିତର ଚନ୍ଦନ। ଏକୋଇଶ ଦିନ ମନ୍ଦିର ଭିତରେ ନିରବ ଭାବରେ, ମନେ ହୁଏ ମହାପ୍ରଭୁ ପୁଣି ଆମକୁ କହୁଛନ୍ତି, ବାହାର ଜଗତ ସହ ମିଶିବା ଯେତେ ଜରୁରୀ, ନିଜ ମନକୁ ଶାନ୍ତ ରଖିବା ମଧ୍ୟ ସେତିକି ଜରୁରୀ। ଆଜି ଆମ ଜୀବନ କେତେ ବ୍ୟସ୍ତ, ଦୌଡ଼, ପ୍ରତିଯୋଗିତା, ଅଶାନ୍ତି, ଅହଙ୍କାର, କିନ୍ତୁ ଚନ୍ଦନ ଯାତ୍ରା କହେ, ଚନ୍ଦନ ଯେପରି ଶୀତଳତା ଦିଏ, ସେହିପରି ମଣିଷ ମନରେ ମଧ୍ୟ ଦୟା, କ୍ଷମା ଓ ପ୍ରେମର ଶୀତଳତା ରହିବା ନିତାନ୍ତ ଆବଶ୍ୟକ।

ହଁ ଶ୍ରୋତା ବନ୍ଧୁ, କେବେ କେବେ ଭାବନ୍ତୁ ଆମେ କେତେ ଲୋକଙ୍କ ମନକୁ ଶୀତଳତା ଦେଉଛୁ। ଆମ କଥା, ଆମ ବ୍ୟବହାର କାହାର ହୃଦୟକୁ ଶାନ୍ତି ଦେଉଛି କି? ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବୋଧେ ଏହି କଥା ଶିଖାଏ। ବାହାରେ ସେବା, ଭିତରେ ସାଧନା, ବାହାରେ ପ୍ରେମ, ଭିତରେ ଶାନ୍ତି। ଏବଂ ଜୀବନର ସତ୍ୟ ସୁନ୍ଦରତା ବୋଧେ ଏହି ଦୁଇଟି ସନ୍ତୁଳନରେ ଲୁଚି ରହିଛି। ଆସନ୍ତୁ ଏହି ଚନ୍ଦନ ଯାତ୍ରାରେ ଆମେ ମଧ୍ୟ ନିଜ ମନରେ ଥିବା କ୍ରୋଧକୁ ଚନ୍ଦନର ଶୀତଳତା ଦେବା, ଅହଙ୍କାରକୁ ଭକ୍ତିରେ ଭିଜାଇବା ଏବଂ ମଣିଷକୁ ମଣିଷ ଭାବେ ଭଲ ପାଇବା ଶିଖିବା। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଏତିକି ସେଇ ଜଗତ ନିୟନ୍ତାଙ୍କ ପାଦପଦ୍ମ ତଳେ କାମନା କରୁଛୁ।

0: ତେବେ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଆସନ୍ତୁ ତେବେ ଯୋଡ଼ି ହେବା ଆମର ପ୍ରଥମ ଶ୍ରୋତା ବନ୍ଧୁଙ୍କ ସହିତ। हेलो आकाशवाणी पुरी।
1: नमस्ते सर जी।
0: सर जी आपका परिचय दीजिए।
1: मैं डॉक्टर सितारे बिहार के वैशाली जिले से।
0: हाँ जी बिहार से।

0: ଆଶା କରେ ଆପଣଙ୍କୁ ଆମ ଶ୍ରୋତାଙ୍କର ଅନୁରୋଧର ଗୀତଟି ନିଶ୍ଚୟ ପସନ୍ଦ ଆସିଥିବ। ଆକାଶବାଣୀ ପୁରୀ କେନ୍ଦ୍ରର 103.4 FM ଆପଣମାନେ ଶୁଣୁଛନ୍ତି ହ୍ୟାଲୋ ଆକାଶବାଣୀ ପୁରୀ। ଏହି କାର୍ଯ୍ୟକ୍ରମର ପରବର୍ତ୍ତୀ କଲର କିଏ ଅଛନ୍ତି ତାଙ୍କୁ ଆସନ୍ତୁ ଶୁଣିବା। ହ୍ୟାଲୋ ଆକାଶବାଣୀ ପୁରୀ।
1: ଗୋପପୁରା ନିଶ୍ଚିନ୍ତ କହିଲି, କଥା କହୁଛି ଚନ୍ଦ୍ରକାନ୍ତ ପୁଷ୍ଟି।
0: ଆଚ୍ଛା ଚନ୍ଦ୍ରକାନ୍ତ ଭାଇ, ଆପଣଙ୍କ ଗାଁ ହଉଛି ଗୋପପୁର?
1: ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଅଞ୍ଚଳ କିଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା? କଣ କଣ ସବୁ ସେଠି ପ୍ରକୃତିର କଣ ଶୋଭାରାଜି ଦେଖିବାକୁ ମିଳେ?
1: ଆମ ଗାଁରେ ଆମର ଏଠି ଗୋଟେ ଅଛି, ଆମର ଦୁର୍ଗା ମନ୍ଦିର ଅଛି, ଆଉ ତା ସହିତ ଦୁର୍ଗା ମନ୍ଦିର ଅଛି, ଶିବ ମନ୍ଦିର ଅଛି, ତାରିଣୀ ମନ୍ଦିର ମଧ୍ୟ ଅଛି, ଆଉ ତା ସହିତ ଆମର ଏଠି ବି ନେମାଳ ଗୋଟେ ଅଛି, ଠାକୁରଙ୍କ ଏଠି ଅଛି ଅଚ୍ୟୁତାନନ୍ଦ ମହାପୁରୁଷ, ସେଇଟା ଆମ ନିଶ୍ଚିନ୍ତକୋଲିରୁ 5 କିଲୋମିଟର ଆଗକୁ ଗଲେ ପଡିବ, ଆଉ ସେଇଟା ମଧ୍ୟ ବହୁତ ଫେମସ ଆଉ ବହୁତ ଦର୍ଶନୀୟ ସ୍ଥାନ ସେଇଟା। ଆଉ ଠାକୁରଙ୍କର ଜ୍ୟେଷ୍ଠ ପୁନେଇରେ ସେ ଯାତ୍ରା ହୁଏ, ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନେମାଳ ଯୋଉ ଯାତ୍ରା ହୁଏ ଜ୍ୟେଷ୍ଠ ପୁନେଇରେ।

0: ମନ୍ଦିର ଅଛି, ତାରିଣୀ ମନ୍ଦିର ମଧ୍ୟ ଅଛି, ଆଉ ତା ସହିତ ଆମର ଏଠି ବି ନେମାଳ ଯୋଉ ଗୋଟେ ଅଛି, ଠାକୁରଙ୍କ ଏଠି ଅଛି ଅଚ୍ୟୁତାନନ୍ଦ ମହାପୁରୁଷ, ସେଇଟା ଆମ ନିଶ୍ଚିନ୍ତକୁଲରୁ 5 କିଲୋମିଟର ଆଗକୁ ଗଲେ ପଡିବ,
1: ଆଚ୍ଛା,
0: ଆଉ ସେଇଟା ମଧ୍ୟ ବହୁତ ଫେମସ ଆଉ ବହୁତ ଦର୍ଶନୀୟ ସ୍ଥାନ ସେଇଟା, ଆଉ ଠାକୁରଙ୍କର ଜ୍ୟେଷ୍ଠ ପୁନେଇରେ ସେ ଯାତ୍ରା ହୁଏ, ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନେମାଳ ଯୋଉ ଯାତ୍ରା ହୁଏ
1: ଆଚ୍ଛା,
0: ଜ୍ୟେଷ୍ଠ ପୁନେଇରେ ହୁଏ, ସେ ଯାତ୍ରାଟା ଦେବସ୍ନାନ ପୂର୍ଣ୍ଣିମାରେ
1: ସେଇ ଅଞ୍ଚଳରେ ଆପଣ ଯେମିତି କହିଲେ ଆପଣଙ୍କର ମନ୍ଦିର ରାଜି ବହୁତ ଅଛି, ବୁଲିବା ପାଇଁ ତୀର୍ଥ ସ୍ଥାନ ବହୁତ ଅଛି, କିନ୍ତୁ ପ୍ରାକୃତିକ ଶୋଭା ରାଜି କ'ଣ ଅଛି, ଯେମିତି ନଦୀ ପାହାଡ଼
0: ହଁ
1: କ'ଣ
0: ପ୍ରାକୃତିକ
1: ସବୁ?
0: ନଦୀ ନଦୀ ମଧ୍ୟ ଅଛି, ହ୍ୟାଲୋ,
1: କୋଉ ନଦୀ
0: ନଦୀ
1: ଆପଣଙ୍କର?
0: ଆମର ଚିତ୍ରତୋଳା ନଈ ଅଛି, ନଦୀ ଅଛି, ଆଉ ତା ସହିତ ଝାଉଁବଣ ଗଛ ହରିକା ସବୁ ଅଛି, ଆଉ କିନ୍ତୁ ଏହା ପାହାଡ ନାହିଁ ଏଠି, ଆଉ କିନ୍ତୁ ସେଇ ନଈ ଅଛି, ଆଉ ସେଇ ନଈ ଆଉ ଗଛ ଅଛି, ଲୋକମାନେ ମଧ୍ୟ ଆସନ୍ତି, ଆଉ ଫିଷ୍ଟ ମଧ୍ୟ ବଣଭୋଜି ମଧ୍ୟ ନୂଆ ବର୍ଷ,
1: ଆଚ୍ଛା, ବଣଭୋଜି ମଧ୍ୟ ହୁଏ ନୂଆ ବର୍ଷରେ, ବହୁତ ବଢ଼ିଆ। ତେବେ ଏଇ ଯୋଉ ପ୍ରାକୃତିକ ଶୋଭାରାଜି ଏଗୁଡ଼ିକ ଯୋଉ ସହରୀକରଣ, ସେଇଟା ଆପଣଙ୍କ ଗାଁକୁ କେତେ ବ୍ୟାପିଛି ଆପଣ ଭାବୁଛନ୍ତି?
0: ସହରୀକରଣର ପ୍ରଭାବ ତ ସବୁଆଡେ ରାସ୍ତାଘାଟ ସବୁ ହେଇଗଲାଣି କଂକ୍ରିଟ ରାସ୍ତା, ଯାହାଫଳରେ ଗଛ ମଧ୍ୟ ରାସ୍ତା କଡରୁ କିଛି ମାତ୍ରାରେ କଟା ଯାଉଛି, ଯୋଉ ଆମର ସହରୀକରଣ ହଉଛି, ରାସ୍ତା ହଉଛି ଓସାରିଆ, ସେଥିପାଇଁ ଟିକେ ଗଛ ଫଛ କଟା ହଉଛି, ଯାହାଫଳରେ ଟିକେ ଖରାଦିନେ ଟିକେ
1: ନିଶ୍ଚିତ ଭାବରେ ଗ୍ରୀଷ୍ମର ପ୍ରଭାବ ଅଧିକ ଅନୁଭବ କରୁଥିବେ, ତେଣୁ ରାସ୍ତା ଯେତିକି ଚଉଡ଼ା ହେଉଛି ନିଶ୍ଚିତ ଭାବରେ ସାଇଡ଼ରେ ସରକାରୀ ବା ଅନବାଦୀ ଜାଗା ନିଶ୍ଚିତ ରହୁଥିବ, ଯୋଉଠି ସରକାରଙ୍କ ସ୍ତରରେ ହଉ ବା ଆପଣଙ୍କ ସ୍ତରରେ ହଉ, ଆପଣ ଗଛପତ୍ର ଲଗେଇ ପାରିବେ।
0: ନିଶ୍ଚିନ୍ତ ଆମେ ବି ସବୁ ବର୍ଷ ଆମର ଗଛ ଲଗା ହୁଏ, ଆମର ସବୁ ରାସ୍ତା ମାନଙ୍କରେ ଆମର ଗୋଟେ ଅଛି କ୍ଲବ, ନିର୍ମାଣ କ୍ଲବ ଅଛି, ଆଉ ସେଟା ଆମେ ସବୁ ପିଲା ଆମେ ଯାଇକି ଆମେ ସେଠି ଗଛ ଲଗାଉ, ବର୍ଷା ଦିନ ଆସିଲେ ଆମେ ଗଛ ଲଗେଇ ଆରମ୍ଭ କରୁ, ଷ୍ଟାର୍ଟ କରୁ।
1: ବାସ ଏବେ ଠାରୁ ଗଛ ଚାରା ପ୍ରସ୍ତୁତ କରନ୍ତୁ, କାହିଁକି ନା ଆଉ କିଛି ମାସର ଅନ୍ତରରେ ବର୍ଷା ଆସିବ ଏବଂ ନିଶ୍ଚିତ ଭାବରେ ଆପଣ ସେଇ ଯୋଉ ପୂର୍ବ ସବୁଜିମା ଫେରେଇ ଆଣିବେ, କାହିଁକି ନା ପ୍ରାକୃତିକ ସୌନ୍ଦର୍ଯ୍ୟ ଠାରୁ ଆଉ ସୌନ୍ଦର୍ଯ୍ୟ କିଛି ନାହିଁ।
0: ତା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲେ ମାନେ ମଣିଷର ଟିକେ ବଞ୍ଚିବା ବହୁତ ସୁବିଧାଜନକ ହୁଏ, ଆଉ ବହୁତ ମାନେ ଆରାମଦାୟକ ହୁଏ, ଆଉ ଯଦି
1: ଗଛ ନଥିଲେ ନିଶ୍ଚିତ ଭାବରେ ଆମର ଜୀବନ ଦୁଃସହ ହୋଇପଡ଼ିବ। ତେବେ ଆସନ୍ତୁ ଆଜିର ଏ କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିବା, କଣ ଶୁଣିବେ ଆମର କାର୍ଯ୍ୟକ୍ରମରେ ଆଜି?
0: ମତେ ଗୋଟେ ଶୁଣେଇଦେବେ କବି କୁଜି, ଯୋଉ ଆମର କୟାମତ ଫିଲ୍ମର, କବି ମୁଜୁକ ହସାଏ କବି ମୁଜୁକ ରୁଲାଏ ବୋ ଲଡ଼କି ବହୁତ ୟାଦେ ଆସିଏ,
1: ଶୁଣାଉଛୁ ଆପଣଙ୍କ ପସନ୍ଦର ଗୀତଟି। ଫୋନ କରିଥିବାରୁ ବହୁତ ଧନ୍ୟବାଦ, ରହିଲୁ ଭାଇ, ନମସ୍କାର।
0: ନମସ୍କାର।

ତେବେ ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଏହି ବିଶେଷ ଅଧ୍ୟାୟଟି ଆପଣଙ୍କୁ କେମିତି ଲାଗିଲା ଆପଣମାନେ ନିଶ୍ଚୟ ଫୋନ୍ କରି ଆମକୁ ଜଣାଇବେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 06752297758। ଫୋନ୍ କରିବାର ସମୟ ପ୍ରତ୍ୟେକ ସୋମବାର ଦିନ 3-4 ମଧ୍ୟରେ। ସଭିଙ୍କର ମଙ୍ଗଳ କାମନା କରି ମୁଁ ଆପଣଙ୍କ ଠାରୁ ମେଲାଣି ନେଉଛି, ଆପଣଙ୍କର ହୋଷ୍ଟ ସନ୍ତୋଷ। ରହୁଛି, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ଆମର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ 103.4 FM। ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ନେବା, ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ରୁଦାଲି କଥାଚିତ୍ରରେ, କଣ୍ଠଶିଳ୍ପୀ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର।

0: ମା ଘରେ ସୋଲାର ଲଗେଇ ଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:31। ଆସନ୍ତୁ ଆଜିର ଅଧିବେଶନର ଅନ୍ତିମ ଭେଟି ସେଇ ଜଗତ ନିୟନ୍ତାଙ୍କର ପାଦ ପଦ୍ମ ତଳେ ଅର୍ପଣ କରିବା କେତୋଟି ଧନ୍ୟବାଦପୂର୍ବକ ଭକ୍ତି ଅର୍ଘ୍ୟ। ବନମାଳୀଙ୍କ ରଚନାରୁ ପ୍ରଥମେ ଶିଳ୍ପୀ ଗୀତା ପଟ୍ଟନାୟକ।

0: Agni-1 is a short-range surface-to-surface ballistic missile developed indigenously as part of India's strategic missile program. The Quad Foreign Ministers meeting will be held in New Delhi on 26th of this month at the invitation of External Affairs Minister Dr. S. Jaishankar, Foreign Minister of Australia Penny Wong, Foreign Minister of Japan Toshimitsu Motegi and Secretary of State of the United States Marco Rubio are arriving in New Delhi to participate in the meeting. The Ministry of External Affairs said in keeping with Quad vision for a free and open Indo-Pacific, the ministers will build on discussions held in Washington, D.C. on 1st July last year. In IPL cricket, Sunrisers Hyderabad have set a target of 256 runs for Royal Challengers Bengaluru in Hyderabad. And that is the end of this news bulletin.
1: ଶ୍ରୋତାବନ୍ଧୁ ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ଏକ ରୂପରେଖ। ଆସନ୍ତାକାଲି ସକାଳ 6:05ରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ। 6:40ରେ ଶ୍ରୀରାମଚରିତ ମାନସର 84ତମ ଅଧ୍ୟାୟ ଶୁଣିପାରିବେ। 7:55ରେ ସୁପ୍ରଭାତ ପୁରୀ ଶ୍ରୀକ୍ଷେତ୍ର ସୁରଭି ଦିନ 10:00ରେ 12:30ରେ ଏକ ଭାରତ ଶ୍ରେଷ୍ଠ ଭାରତ ଏହି କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ନ 5:30ରେ ଯୁବବାଣୀ କାର୍ଯ୍ୟକ୍ରମ ଶୁଣିପାରିବେ। ସନ୍ଧ୍ୟା 7:25ରେ ଭଦ୍ରକ ଜିଲ୍ଲା ହାଲଚାଲ, 7:30ରେ ବନାନୀ କାର୍ଯ୍ୟକ୍ରମ, 9:15ରେ ସ୍ପଟଲାଇଟ୍ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ରାତି 10:00ରେ 10:30ରେ ଶୁଣିବେ କେତୋଟି ଜଗନ୍ନାଥ ଭଜନ। ଏଥର ଶୁଣନ୍ତୁ ପାଣିପାଗ ସମ୍ପର୍କୀୟ ସୂଚନା। ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରର ସୂତ୍ରରୁ ପ୍ରକାଶ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ତା'ର ଆଖପାଖ ଅଞ୍ଚଳର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଅଛି ଏବଂ 40ରୁ 50 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। କାରଣ କାଳବୈଶାଖୀ ଘଟିବାର ସମ୍ଭାବନା ରହିଅଛି। ଅବଶିଷ୍ଟ ସମୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ କେତେକ ସ୍ଥାନରେ ଗୁଳୁଗୁଳି ମଧ୍ୟ ପ୍ରବଳ ଦେଖାଯିବାର ସମ୍ଭାବନା ରହିଅଛି। ପାଗରେ ସେପରି କୌଣସି ପରିବର୍ତ୍ତନର ସୂଚନା ନାହିଁ ଆସନ୍ତା 2 ଦିନ ମଧ୍ୟରେ। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:40। ଆଜିର ସାଧ୍ୟ ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ। ଆମର ପରବର୍ତ୍ତୀ ଅଧିବେଶନ ଆସନ୍ତାକାଲି ସକାଳ 5:53ରେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।